1948 ଶତାବ୍ଦ ଆଷାଢ଼ 31 ଦିନ 2026 ମସିହା ଜୁଲାଇ ମାସ 22 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣିଲେ ବିଭୂତିଭୂଷଣ ପଟ୍ଟନାୟକଙ୍କ କଣ୍ଠରେ ଭକ୍ତିଭରା ଭଜନଟିକୁ ବିବେକାନନ୍ଦ ପାଣିଗ୍ରାହୀଙ୍କ ରଚନାରୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ପରବର୍ତ୍ତୀ ଭଜନଟିକୁ ରୀନା ଦାସଙ୍କ କଣ୍ଠରେ ରାଧାକୃଷ୍ଣ ପଟ୍ଟନାୟକଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ଜ୍ୟୋତ୍ସ୍ନାରାଣୀ ଦାସଙ୍କ କଣ୍ଠରେ ଏ ଭକ୍ତିଭରା ଭଜନଟିକୁ ପାରମ୍ପରିକ ରଚନାରୁ ଆକାଶବାଣୀ ରାଉରକେଲା। ଏ ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଶ୍ରୀରାମଚରିତ ମାନସର 232ତମ ଅଧ୍ୟାୟ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 232ତମ ଅଧ୍ୟାୟ। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି ସମୟ ମଧ୍ୟରେ ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ 6:55 ମିନିଟ୍ରେ।

ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ 5 ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ପର୍ଯ୍ୟନ୍ତ 3 ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ

0: ଯାଜପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର 7ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20ଟି କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଡ଼ି ଉପରେ ଉଠିଥାଏ ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟେ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶିନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ।

0: ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ। ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ, ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ, ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ, ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ, ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବର୍ଷ ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ, ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବାର ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର, କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେହେଡ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର୍ ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ। ଆଲୋଚକ ଥିଲେ ଡାକ୍ତର ଅଭିଳାଷ ମହାପାତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।

ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପ୍ ଚେରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର UPI ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ

0: ହେଉଛନ୍ତି 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ଟଙ୍କା ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫାରାହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସରିତା ପଣ୍ଡା ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କୁ ଆମର ଏଇ ନିଆରା କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେକୁ ଅନେକ ଅନେକ ସ୍ୱାଗତ।

କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଆଉ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସରିତା।

ଶ୍ରୋତା ବନ୍ଧୁ, ଆପଣମାନେ ଏହି ଗୀତଟିରୁ ଅନୁମାନ କରିସାରିବେଣି ଆଜି ମୁଁ କାହା ବିଷୟରେ କହିବାକୁ ଯାଉଛି। ହଁ ଶ୍ରୋତା ବନ୍ଧୁ, ସେ ଆଉ କିଏ ନୁହନ୍ତି, ସେ ହେଉଛନ୍ତି ଅରବିନ୍ଦ ମୁଦୁଲି। ଅରବିନ୍ଦ ମୁଦୁଲି 1961 ସେପ୍ଟେମ୍ବର ମାସ 1 ତାରିଖରେ ଜନ୍ମଗ୍ରହଣ କରି 2018 ମାର୍ଚ୍ଚ ମାସ 1 ତାରିଖରେ ମୃତ୍ୟୁବରଣ କରିଥିଲେ। ଜଣେ ଓଡ଼ିଆ ସଙ୍ଗୀତଜ୍ଞ, ଗୀତିକାର, ଗାୟକ ଓ ସ୍ୱର ସଂଯୋଜକ ଥିଲେ ଅରବିନ୍ଦ ମୁଦୁଲି। ସେ ଭଜନ ସମ୍ରାଟ ଭିକାରୀବଳଙ୍କର ପ୍ରିୟ ଶିଷ୍ୟ ଥିଲେ। 2018 ମାର୍ଚ୍ଚ ମାସ 1 ତାରିଖରେ ହୃଦଘାତ ଯୋଗୁଁ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା।

ଶ୍ରୋତାବନ୍ଧୁ, ଖୋର୍ଦ୍ଧା ନିବାସୀ ଅରବିନ୍ଦ 18 ବର୍ଷ ବୟସରେ ଭୁବନେଶ୍ୱରରୁ କଟକ ଯାଏ ଟ୍ରକରେ ବସି ଭିକାରୀବଳଙ୍କ ନିକଟରୁ ଭଜନ ଶୁଣିବା ପାଇଁ ଯାଉଥିଲେ।

କଟକର ବାଖରାବାଦରେ ଥିବା ତାଙ୍କର ଜଣେ ଚିହ୍ନା ମାମୁଁ ବିପ୍ରଚରଣ ପଟ୍ଟନାୟକ ତାଙ୍କୁ ଭିକାରୀବେଳଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେଇଥିଲେ। ତେବେ ଦିନେ ସଞ୍ଜବେଳରେ ଭିକାରୀବେଳଙ୍କ ଦର୍ଶନ ନ ପାଇ ସେ ସେଠାରୁ ଫେରି ଆସିଥିଲେ ଓ ତା ପରଦିନ ସକାଳେ ଆଉ ଥରେ ଯାଇଥିଲେ। ସେଠାରେ ସେ ତା ପରଠାରୁ ଭିକାରୀବେଳଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ।

ତାଙ୍କର ସୁପରିଚିତ ଗୀତଗୁଡ଼ିକ ହେଲା ନନ୍ଦସୁତ କଳାକ ନାଈ, କାଳିଆ ଅମୃତବାଣୀ, ଅନ୍ଧ କହୁଛି ଆରେ ଛୋଟା ଭାଇ, ରହିଯା ତୁ ରହିଯା ରେ ଜଗାବଳିଆ, ଚାଳରେ ମୁଁ ବସୁ ପଛେ ଶାଗୁଣା ପକ୍ଷୀ, କଳା ସାଆନ୍ତେ ଅଛ କେମନ୍ତେ, ଆସିଥିଲେ ଶ୍ରୀମନ୍ଦିର ଯାଉଛି ମୁଁ ସ୍ୱର୍ଗଦ୍ୱାର, ନନ୍ଦିଘୋଷ ରଥ ଦିଶେ ନନ୍ଦରାଜା କାନ୍ଧ ପରି, ଆସିଲା ମହାପ୍ରଳୟ ଛାଡ଼ ଛାଡ଼ ରଥ ଦୌଡ଼ି, ପିଞ୍ଜିରି ପିଞ୍ଜା ବଳ ଥିଲାବେଳେ ବନ୍ଧୁପଣ କରି, ମାଠିଆରେ ଗୋଟିଏ କଣା ନାରାୟଣୀ ସେନା, ଲୋଡ଼ା ନାହିଁ ମୋର, ଆଉ କେତେଗୁଡ଼ିଏ ସୁପରିଚିତ ଗୀତଗୁଡ଼ିକର ନିର୍ଦ୍ଦେଶନା ଦେଇଛନ୍ତି ମହାବାହୁ, ଚକା ଆଖି, ନୀଳମାଧବ ଅମୃତବାଣୀ, ତତ୍ତ୍ୱସାର ଭଜନମାଳା, ଅବଢ଼ା ଜଗା ଆସୁଚିରେ, ଝୁଲଣ ବେଦୀ, ଚିକ୍କଣ କାଳିଆ ମୋହନ, ତୁ ନାଥ ପରମ ଦୟାଳୁ, ଜୟ ମା ବୁଢ଼ୀ ଠାକୁରାଣୀ, କାଳିଆ ମୋ କଳାଗୋବିନ୍ଦ, ଦହି ମାଠିଆ ନଡ଼ିଆ ରଙ୍କୁଣୀ, ହେ କୃଷ୍ଣ ଜୟ ବାଳକୁ।

ମରି ରଙ୍ଗରସିଆ କାଳିଆ। ଏବେ ଆସନ୍ତୁ ଜାଣିବା ଶ୍ରୋତାବନ୍ଧୁ ସେ ପାଇଥିବା ମାନସମ୍ମାନ ବିଷୟରେ। ସ୍ୱର୍ଣ୍ଣକ୍ଷେତ୍ର ଫାଉଣ୍ଡେସନ ପୁରସ୍କାର ପାଇଛନ୍ତି, ରାଜୀବ ଗାନ୍ଧୀ ସଦ୍ଭାବନା ସମ୍ମାନ ପାଇଛନ୍ତି, ଚଳଚ୍ଚିତ୍ର ସମ୍ମାନ, ବାଣୀଚିତ୍ର ସମ୍ମାନ, ରଙ୍ଗମ ସମ୍ମାନ, ରାଜ୍ୟ ଚଲପଥ ସମ୍ମାନ, ବୋଲଗଡ଼ ରତ୍ନ।

ସେଇ ସ୍ୱର ଶ୍ରୀକ୍ଷେତ୍ର ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ପୁରୀର ଜଗନ୍ନାଥ ମନ୍ଦିରର ସିଂହଦ୍ୱାରରେ ପୁରସ୍କାର ପାଇଛନ୍ତି। ଆଉ କୃତଜ୍ଞତାର ପ୍ରମାଣପତ୍ର ମୁମ୍ବାଇ ଓଡ଼ିଆ ମହାସଂଘରେ 2013 ସେ ପୁରସ୍କାର ପାଇଛନ୍ତି। ମୁଦୁଲିଙ୍କ ଜନ୍ମ ଭାରତର ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଖାନତିରେ ହୋଇଥିଲା। ସେ ଭିକାରୀବଳଙ୍କ ଶିଷ୍ୟ ଥିଲେ। ସେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଥିଲେ। ସେ କେବଳ ଭଜନ ଗାଇଥିଲେ ଏବଂ ବାଣିଜ୍ୟିକ ଚଳଚ୍ଚିତ୍ର ଗୀତ ଗାଇବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଶ୍ରୋତାବନ୍ଧୁ, ଆଜି ଆସନ୍ତୁ ଜାଣିବା ଲଘୁଚାପ ବର୍ଷା ଓ ତା'ର ଉପକାରିତା ବିଷୟରେ। ଶ୍ରୋତାବନ୍ଧୁ ଜାଣନ୍ତି, ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି। ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ହଁ ଶ୍ରୋତାବନ୍ଧୁ, ନଇଲା ବ୍ଲକ ରୂପୁର ସମେତ ମୁସ୍କୁଟି, କରମେଙ୍ଗା ଓ ଗିଗିନା ପଞ୍ଚାୟତରେ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏବେ ବର୍ଷା ଆସିବା ପରେ ଚାଷ କାମ ଆରମ୍ଭ ହୋଇଛି। ଆପଣମାନେ ତ ଜାଣନ୍ତି, ଜୁନ୍ ମାସ ସରିଗଲାଣି, ମାତ୍ର ପାଣି ଅଭାବରୁ ଚାଷ କାମ ଆରମ୍ଭ ହୋଇପାରିନଥିଲା। କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଲେ ବି ଏହିସବୁ ପଞ୍ଚାୟତରେ କେବଳ ଅସରାଏ ବର୍ଷା ହୋଇଥିବା ଦେଖାଯାଇଛି। ଫଳରେ ଚଳିତ ଖରିଫ ଋତୁରେ ବର୍ଷାର ପ୍ରଥମ ବର୍ଷା ହୋଇଥିବାରୁ ଚାଷୀ ତତ୍ପର ହୋଇ ଧାନ ବୁଣାବୁଣି ଆରମ୍ଭ କରିବା ସହ କପା ମଞ୍ଜି ମଧ୍ୟ ରୋଇବା ଆରମ୍ଭ କରିଛନ୍ତି। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିବା ବର୍ଷା ଦିନର ପରିବେଶ ବିଷୟରେ। ହଁ ଶ୍ରୋତାବନ୍ଧୁ, ଏଇ ଭିତରେ ଆପଣମାନେ ଦେଖିଥିବେ ଖୁବ୍ ବର୍ଷା ହୋଇଗଲାଣି। ବର୍ଷା କେମିତି ହୁଏ ଆପଣମାନଙ୍କ ଭିତରେ କେହି କେହି ଜାଣିଥିବେ ନିଶ୍ଚୟ। ବେଳେବେଳେ ଦେଖିଥିବେ ବର୍ଷା ନହେଲେ କେତେ ବ୍ୟସ୍ତ ହୁଅନ୍ତି ଚାଷୀ ଭାଇମାନେ। ଠିକ୍ ସମୟରେ ବର୍ଷା ନହେବା ଆଉ ପାଣିପାଗ ବିଗିଡ଼ିଯିବା ମୂଳରେ କ'ଣ ରହିଛି ଜାଣନ୍ତି ଶ୍ରୋତାବନ୍ଧୁ? ଆମ ଗଛଲତା କମିଯିବା ହିଁ ତା'ର ମୂଳ କାରଣ। ଆପଣମାନେ ଅପେକ୍ଷା କରିଥିବେ ଯେ ଯେତେବେଳେ ବର୍ଷା ଆରମ୍ଭ ହେବ ସେତିକିବେଳେ ଘର ଆଗ ରାସ୍ତାରେ ବହିଯାଉଥିବା ପାଣି ସୁଆରେ କାଗଜ ଡଙ୍ଗା ଭସେଇବେ ବୋଲି। ବୋଧହୁଏ ଆପଣମାନେ ତାହା ଆରମ୍ଭ ବି କରିସାରିବେଣି, କିନ୍ତୁ ବେଳେବେଳେ ଠିକ୍ ସମୟରେ ସେ ବର୍ଷା ଆସେନି କି ଆପଣମାନଙ୍କର ସେ ଇଚ୍ଛା ପୂରଣ ହୁଏନି। ଠିକ୍ ଏହିଭଳି ଆପଣମାନେ କି ଛୁଆମାନେ ଚଢ଼େଇ, ପ୍ରଜାପତି ଏବଂ କଙ୍କି ଧରିବା ପାଇଁ ଦୌଡ଼ୁଥାନ୍ତି, କିନ୍ତୁ ଆଜିକାଲି ବଣ ଜଙ୍ଗଲରେ ବେଶୀ ଗଛ ନଥିବାରୁ ବହୁତ ପ୍ରକାର ଚଢ଼େଇ ଉଭେଇ ଗଲେଣି, କଙ୍କିମାନେ ବି

ଏ ବର୍ଷା ଦିନ ଆକାଶରେ ବେଶୀ ଦେଖାଯାଉନାହାନ୍ତି। ପ୍ରଜାପତିଙ୍କ ଅବସ୍ଥା ବି ସେଇଆ। ବୈଜ୍ଞାନିକମାନେ କହିଲେଣି ଯଦି ଆମ ପରିବେଶ ମାନେ ଗଛଲତା ପାଣି ମାଟି ଆଦି ଠିକ୍ ନ ରହେ ତାହେଲେ କିଛି ବର୍ଷ ପରେ ହୁଏତ ଆହୁରି ଅନେକ ପ୍ରକାର ଚଢ଼େଇ ପ୍ରଜାପତି ସମ୍ପୂର୍ଣ୍ଣ ଲୋପ ପାଇଯିବେ। ତେଣୁ ଶ୍ରୋତାବନ୍ଧୁ, ଯଦି ଗଛ ପ୍ରତି ଆମେ ଯତ୍ନବାନ ନ ହେବା, ନଦୀ ନାଳ ପୋଖରୀ ପ୍ରତି ଯତ୍ନବାନ ନ ହେବା, ତାହେଲେ ପରିବେଶ ଯୋଗୁଁ ବହୁ ଅସୁବିଧା ଭୋଗିବାକୁ ପଡ଼ିବ। ଯଦି ଏଇ ଛୁଟିଦିନ ମାନଙ୍କରେ ସାଙ୍ଗମାନଙ୍କୁ ଏକାଠି କରି ଗୋଟିଏ ଦୁଇଟି ଗଛ ଲଗାଇ ବଞ୍ଚାଇ ରଖିପାରନ୍ତି, ପରେ ସେଇ ବଢ଼ିଯାଇଥିବା ଗଛକୁ ଦେଖି ଆପଣମାନଙ୍କୁ ବହୁତ ଖୁସି ଲାଗିବ। ଆଉ ଜାଣନ୍ତି ସବୁଠୁ ବେଶୀ ଉପକାର କାହାକୁ ମିଳିବ? ଆମ ପରିବେଶକୁ। କାରଣ ପରିବେଶ ଏପଟ ସେପଟ ନ ହୋଇ ଠିକ୍ ରହିବ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସରିତା ପଣ୍ଡା। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ।
1: एक प्रकार से पीएम जय अब गरीबों की जय बन गई है।
2: देश

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରଫିଠା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ଶୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା,

ସେତେବେଳେ ରାଜା ଅନଙ୍ଗ ଭୀମ ଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କହନ୍ତି, ଅନଙ୍ଗ ଭୀମ ଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗ ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆର ବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏଇ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟାଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତାମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତାମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତାମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତାମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏଇ ଛତିଶା ନିଯୋଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି ରଥ ନିର୍ମାଣ ପାଇଁ, ସେମିତି ଆସିଛନ୍ତି ରଥ ଛତିଶା ନିଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶା ନିଯୋଗ ଇତ୍ୟାଦି। କିନ୍ତୁ ମୁଦିରଥଙ୍କର ଯେଉଁ ସେବା, ସେ ଭାରି ମହତ୍ତ୍ୱପୂର୍ଣ୍ଣ ସେବା ଏବଂ ଜଗନ୍ନାଥଙ୍କର ସେବା ବିଧିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ସନ୍ଦେହ ନାହିଁ।

କେତେକ ବିଧି ବ୍ୟବସ୍ଥାରେ ଆମେ ଲକ୍ଷ୍ୟ କରୁଛୁ, ଯେମିତି ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ, ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଶୀ, ଭିତରଛ, ତଳିଛ, ପତିମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକାପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି, ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗିରେ ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥକୁ ହିଁ ପଠାଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ ସ୍ନାନ ପୂର୍ଣ୍ଣମୀରେ

0: ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ, ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କରପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକେଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହେବ, ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯେଉଁଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯେଉଁ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସିଏ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯେଉଁ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୁଷାଭିଷେକ ହେବ ସିଏ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁକୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରେଇବେ। ପ୍ରତିବର୍ଷ ପୁଷାଭିଷେକରେ ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନ ଯାତ୍ରା, ହଳଦୀ ପାଣି, ଜଳକ୍ରୀଡ଼ାରେ ସେ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ, ରାଜ ପ୍ରତିନିଧିପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ, ଏକାଏକ ସେବକ। ତାଙ୍କର ସଂଜ୍ଞା ହେଉଛି ମୁଦ୍ରହସ୍ତ ବା ମୁଦିରଥ।

ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।

ମନ୍ଦିରର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ, ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବାବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ।

ଶ୍ରେଷ୍ଠ ନୁହେଁ, ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ ଚାରିଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି ଛଅ ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତର ପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି ଦୁଇଟି ବିରାଟକାୟ ହସ୍ତି ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାରଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା ଚାରି ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ ଦୁଇଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା। ଆଲୋଚକ ଥିଲେ ସୁକଦେବ ମହାନ୍ତି।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ବଣପାହାଡ଼ ଗୀତ କ୍ରମରେ କିଷାନ ଗୀତ। ପରିବେଷଣ କରିଛନ୍ତି କାର୍ତ୍ତିକା ବାଡ଼ା ଏବଂ ସାଥୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ ଗୀତ କ୍ରମରେ କିଷାନ ଗୀତ ପରିବେଷଣ କରିଥିଲେ କାର୍ତ୍ତିକା ବାଡ଼ା ଏବଂ ସାଥୀ ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଆପଣମାନଙ୍କର ପ୍ରିୟ ବିବିଧ ଭାରତୀ କାର୍ଯ୍ୟକ୍ରମ

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ, ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଶୁଣିବା 1942 ଏ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ ଶୁଣିଲେ ଦିଲକା ରିଶ୍ତା ଚଳଚ୍ଚିତ୍ରରୁ ଏ ଗୀତଟିକୁ ଗାଇଥିଲେ ଅଲକା ୟାଗ୍ନିକ୍। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟିକୁ ଶୁଣିବା ଦେବଦାସ ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଷ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଆମେ ଏକ ସୁନ୍ଦର ଗୀତଟି ଯାହାକି ମୁକେଶଙ୍କର ଆଜି ଜନ୍ମ ଜୟନ୍ତୀ ଏବଂ ତାଙ୍କୁ ହିଁ ଉତ୍ସର୍ଗ କରି ଆଜି ତାଙ୍କରି କଣ୍ଠରେ ଶୁଣିବା ଏହି ସୁନ୍ଦର ଗୀତଟି ସୋର୍ ଚଳଚ୍ଚିତ୍ରରୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା

0: ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ, ଏହି ଗୀତଟି ସହିତ ଶେଷ ହେଲା ଆଜିର ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 MHz ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।
2: सेवा देश की सुरीली धड़कन प्रस्तुत है कार्यक्रम रंग तरंग।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶ୍ରୋତାବନ୍ଧୁ ଶୁଣୁଛନ୍ତି ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଉମଙ୍ଗର 1333 ଅଧ୍ୟାୟ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ, ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର, ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା, ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ, ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ

0: ପୈଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ 12 ଗୃହକାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରୀ ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମୈଁ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
0: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ। ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେହିପରି ମାନିଲାଠାରେ ଡକ୍ଟର ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇଙ୍କୁ ଭେଟିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ୍ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍ପରିକ ସମ୍ମାନ, ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବରେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଓଡ଼ା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଦିନ ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30 ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ ବ୍ୟାରେଲ୍ ଅଶୋଧିତ

0: ରେଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIB ର କହିବା ଅନୁଯାୟୀ ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପନ୍ନ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚାରିଦିନିଆ ବ୍ରିକ୍ସ ସ୍ୱାସ୍ଥ୍ୟ ତଥ୍ୟଭିତ୍ତିକ ବ୍ୟାପକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ଜ୍ଞାନ ଏବଂ ସୂଚନା ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ସହିତ ପାରମ୍ପରିକ ତଥା ସମନ୍ୱିତ ଔଷଧ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ପାଇଁ ବିକାଶ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇରାନ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିନା ଅନୁମତିରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧାରଣାକୁ ବିଜେପି ନିନ୍ଦା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି, ରାହୁଲଙ୍କ ଧାରଣା ଦାୟିତ୍ୱହୀନ ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଲଜ୍ଜାକର ଦିବସ ଭାବେ ଗଣାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ଜଡ଼ିତ ମର୍ଯ୍ୟାଦା ସମ୍ପର୍କରେ ଜାଣି ମଧ୍ୟ ଶ୍ରୀ ଗାନ୍ଧୀ ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରନ୍ତି, ନିଜର ବ୍ୟକ୍ତିଗତ କର୍ତ୍ତବ୍ୟକୁ ଦକ୍ଷତାର ସହ ସମ୍ପାଦନ କରନ୍ତି, ବନ୍ଧୁମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପୂରଣ କରିବାରେ ନିଜର ସାହସ ପ୍ରଦର୍ଶନ କରନ୍ତି, ସେହି ବ୍ୟକ୍ତି ହିଁ ପ୍ରକୃତରେ ଜଣେ ଶ୍ରେଷ୍ଠ ବ୍ୟକ୍ତି। ପଶ୍ଚିମ ନେପାଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 4.2। ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରର ସୂଚନା ଅନୁଯାୟୀ କାଠମାଣ୍ଡୁଠାରୁ ପ୍ରାୟ 900 କିଲୋମିଟର ପଶ୍ଚିମରେ ଅବସ୍ଥିତ ସୁଦୂର ପଶ୍ଚିମ ପ୍ରଦେଶର ବଝାଙ୍ଗ ଜିଲ୍ଲାର କୋଟଦେୱାଲ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ସୂଚନାଯୋଗ୍ୟ, ଗତ ସପ୍ତାହରେ ନେପାଳର ଲୁମ୍ବିନୀ ପ୍ରଦେଶ ଅନ୍ତର୍ଗତ ରୁକୁମ୍ ପୂର୍ବ ଜିଲ୍ଲାରେ 5 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଖେଳ ଖବର। FIH ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓମାନର ମାସ୍କଟ୍ଠାରେ ପୁରୁଷ ଦଳ ଓମାନ ଏବଂ ପାକିସ୍ତାନ ଦଳକୁ ପରାଜିତ କରିଥିବା ବେଳେ ମହିଳା ଦଳ ଉଜ୍ବେକିସ୍ତାନ ବିରୁଦ୍ଧରେ ବିଜୟୀ ହେବା ସହ ଚୀନ ବିରୁଦ୍ଧରେ 2-2 ଗୋଲ୍ରେ ମ୍ୟାଚ୍କୁ ଅମୀମାଂସିତ ଭାବେ ଶେଷ କରିଥିଲେ। FIH ୟୁଥ୍ ହକି 5S ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ପର୍ଯ୍ୟାୟ ଭାବେ ଗ୍ରହଣ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ FIH ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon, this is Akashvani and I am Abhishek Mukhopadhyay with the Midday News. The headlines. Stalemate continues in Parliament over NEET paper leak case as opposition disrupts the proceedings despite government agreeing for discussion. Indian Navy inducts INS Malvan, second anti-submarine warfare ship to strengthen maritime security. Quad foreign ministers reaffirm commitment to free, open and inclusive Indo-Pacific, hold meeting at Manila in Philippines. Death toll rises to 31 as flood situation remains grim in Assam. Red alert for heavy rain.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ଓ ପରେ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରୀ ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମେ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ, କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ, ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଓ ପରେ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ 2 ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ

କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4:00 ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ ଅବକାଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା କରାଯାଇ ଭୋର 5:00 ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4:00 ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଆଜି ଭବାନୀ ପାଟନାସ୍ଥିତ ଶହୀଦ ରେଣ୍ଡୋ ମାଝି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରିଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ଭିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଜାତୀୟ ପତାକା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗ ଅତୁଳନୀୟ ସାହସ, ଧଳା ରଙ୍ଗ ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗ ପ୍ରଗତି ଏବଂ ନୀଳ ରଙ୍ଗର ଅଶୋକଚକ୍ର ସର୍ବଦା ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟ ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା ନିୟମାବଳୀର ସରଳୀକରଣ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ରାଷ୍ଟ୍ର ଚେତନାର ମହାପ୍ରବାହ ସୃଷ୍ଟି କରିଛି। ସମସ୍ତେ ଏକତ୍ର ହୋଇ ମାତୃଭୂମିର ଏକତା, ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରି ତ୍ରିରଙ୍ଗାର ମାନ ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟରେ ଶୀର୍ଷରେ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସଦା ସ୍ମରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ୱେଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବାହୁଡ଼ି ବେମ ଜଗାବଳିଆ। ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ପ୍ରଣତୀ ରାନୀ ପଣ୍ଡା ଏବଂ ପ୍ରଣତୀ ମୁନ୍ଙ୍କ କଣ୍ଠରେ, ରଚନା ନାରାୟଣ ପ୍ରସାଦ ଜେନା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣିବା ଶୁଭେନ୍ଦୁ ମୁନ୍ଙ୍କ ରଚନାରୁ, କଣ୍ଠଶିଳ୍ପୀ ପ୍ରଣତି ରାଣୀ ପଣ୍ଡା ଏବଂ ପ୍ରଣତି ମୁଣ୍ଡୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରକେ ରଖୁଛି 7008248758। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନଟି ଶୁଣିବା ରଘୁନାଥଙ୍କ ରଚନାରୁ ସମବେତ କଣ୍ଠରେ।

ଶ୍ରୋତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ ରଖୁଛି 8249809672। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ବର୍ତ୍ତମାନ ପ୍ରସାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିବା ଏହାର 461ତମ ଭାଗ। ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଯୋଗେନ୍ଦ୍ର ପିପଳାୟନ କହିଛନ୍ତି, ଯିଏ ବିଶ୍ୱର ସୃଷ୍ଟି ସ୍ଥିତି ଓ ପ୍ରଳୟର କାରଣ ସ୍ୱରୂପ ଅଥଚ ସ୍ୱୟଂ କାରଣ ରହିତ, ସେହି ହିଁ ପରମାତ୍ମା ନାରାୟଣ, ସେ ସର୍ବାଧାର ଭାବରେ ସଦା ବିଦ୍ୟମାନ। ରାଜା ନିମି ପୁନରାୟ ପଚାରିଛନ୍ତି, ଯେଉଁ କର୍ମଯୋଗ ଦ୍ୱାରା ମଣିଷ ପରମ ବିଷୟକ ଜ୍ଞାନ ଲାଭ କରିଥାଏ ତାହାର ସ୍ୱରୂପ କ'ଣ? ଯୋଗେନ୍ଦ୍ର ଆବିର୍ଭୂତ କହିଛନ୍ତି, କର୍ମ ତିନି ପ୍ରକାରର, କର୍ମ, ଅକର୍ମ ଓ ବିକର୍ମ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 461ତମ ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ନାରୀମୋଲ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଡିଜିଟାଲ ଯୁଗରେ ରେଡ଼ିଓର ପ୍ରାସଙ୍ଗିକତା। ଏ ସମ୍ପର୍କରେ ଶୁଣିବା ରଶ୍ମିତା ପାତ୍ରଙ୍କଠାରୁ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସମୟ ଶ୍ରୀ ମହାନ୍ତି। ତେବେ କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।
1: ଏହି କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍, ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମ୍ଆଇ ଭର, କ୍ରେଡିଟ୍ ସ୍କୋର ବଢାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ। କାର ନୁହେଁ ତୁମର ଫଟୋ ହିଁ ନେଇଯାଅ। ଆପଣ କିଏ?
2: RBI କହେ
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ନମସ୍କାର ଶ୍ରୋତା ଭଉଣୀ, 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତୀୟ ପ୍ରସାରଣ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଶ୍ରୋତା ଭଉଣୀ, ଏହି ଦିନଟି ଭାରତୀୟ ଗଣମାଧ୍ୟମ ଇତିହାସରେ ଏକ ଅତ୍ୟନ୍ତ ସ୍ମରଣୀୟ ଓ ଗୌରବମୟ ଦିନ। ପ୍ରତିବର୍ଷ ଜୁଲାଇ 23 ତାରିଖକୁ ଭାରତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଇଥାଏ। 1927 ମସିହାରେ ଏହି ଦିନ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ବମ୍ବେରୁ ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ କରିଥିଲେ। ସେହି ଐତିହାସିକ ଯାତ୍ରା ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଭାରତର ସାର୍ବଜନୀନ ପ୍ରସାରଣ ବ୍ୟବସ୍ଥାର ଦୃଢ଼ ଭିତ୍ତି ପାଲଟି ଯାଇଥିଲା। ହଁ, ରେଡିଓ କେବଳ ଏକ ସମ୍ବାଦ ମାଧ୍ୟମ ନୁହେଁ, ଏହା ହେଉଛି ଲୋକ

ଭାବନା ସଂସ୍କୃତି ସଙ୍ଗୀତ ସାହିତ୍ୟ ଓ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖୁଥିବା ଏକ ସଶକ୍ତ ସେତୁ। ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ, ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ସଚେତନତା, କ୍ରୀଡ଼ା ମନୋରଞ୍ଜନ ଓ ଦେଶର ବିକାଶମୂଳକ କାର୍ଯ୍ୟକ୍ରମ ପ୍ରତ୍ୟେକ କ୍ଷେତ୍ରରେ ରେଡ଼ିଓ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି। ହଁ ଶ୍ରୋତା ଭଉଣୀ, ଆକାଶବାଣୀର ପ୍ରସାରଣ ଭାରତର ବିଭିନ୍ନ ଭାଷା, ଉପଭାଷା ଓ ସଂସ୍କୃତିକୁ ଏକତ୍ର କରି ଜାତୀୟ ଏକତାର ବାର୍ତ୍ତା ପହଞ୍ଚାଇଛି। ଗାଁ ହେଉ କି ସହର, ପାହାଡ଼ ହେଉ କି ଉପକୂଳ, ରେଡ଼ିଓ ସବୁଠାରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛି। ଅନେକ ପିଢ଼ିର ସ୍ମୃତି, ଅନୁଭବ ଓ ଭାବନା ସହ ରେଡ଼ିଓର ଏକ ଅମୂଲ୍ୟ ସମ୍ପର୍କ ରହିଛି। ଆଜି ବିଜ୍ଞାନ ଓ ପ୍ରଯୁକ୍ତିର ଅଭୂତପୂର୍ବ ଅଗ୍ରଗତି ସହ ଯୋଗାଯୋଗର ଅନେକ ନୂତନ ମାଧ୍ୟମ ସୃଷ୍ଟି ହୋଇଛି ସତ। ମୋବାଇଲ, ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ, ପୋଡ଼କାଷ୍ଟ ଓ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ଆମ ଜୀବନର ଅଂଶ ପାଲଟିଛି। କିନ୍ତୁ ତଥାପି ରେଡ଼ିଓର ଅବଦାନ, ବିଶ୍ୱସନୀୟତା ଓ ଆତ୍ମୀୟତା ଆଜି ମଧ୍ୟ ଅକ୍ଷୁର୍ଣ୍ଣ ହୋଇ ରହିଛି। କାରଣ ରେଡ଼ିଓ କେବଳ ସୂଚନା ନୁହେଁ, ଏହା ମଣିଷର ହୃଦୟ ସହ ହୃଦୟକୁ ଯୋଡ଼ିଥାଏ। ହଁ ଶ୍ରୋତା ଭଉଣୀ, ସମୟ ସହିତ ରେଡ଼ିଓ ମଧ୍ୟ ନିଜକୁ ବଦଳାଇଛି। FM ପ୍ରସାରଣ, ମୋବାଇଲ ଆପ୍, ଅନଲାଇନ୍ ସ୍କ୍ରିମିଂ ଓ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆଜି ରେଡ଼ିଓ ପୂର୍ବ ଅପେକ୍ଷା ଅଧିକ ଶ୍ରୋତାଙ୍କ ପାଖରେ ପହଞ୍ଚୁଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଡିଜିଟାଲ ଯୁଗରେ ମଧ୍ୟ କି ରେଡ଼ିଓ ତାହାର ପ୍ରାସଙ୍ଗିକତା ବଜାୟ ରଖିପାରିଛି? ନୂତନ ପିଢ଼ି ପାଇଁ ରେଡ଼ିଓର ସ୍ଥାନ କ'ଣ? ଆଗାମୀ ଦିନରେ ରେଡ଼ିଓ କିପରି ନିଜର ଗୁରୁତ୍ୱର ଆହୁରି ସୁଦୃଢ଼ କରିପାରିବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆମେମାନେ ପାଇପାରିବା, କାରଣ ଆଜି ଆମ ସହିତ ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ଆଜିର ଆମର ଅତିଥି, ଜଣେ ମନସ୍ତତ୍ତ୍ୱ ବିଶେଷଜ୍ଞ, ତାହା ସହିତ ଜଣେ ସଫଳ କେକ୍ ବ୍ୟବସାୟୀ ମଧ୍ୟ, ଶ୍ରୀମତୀ ରଶ୍ମିତା ପାତ୍ର। ତେଣୁ ଆସନ୍ତୁ ତାଙ୍କୁ ସ୍ୱାଗତ ଜଣାଇ ତାଙ୍କଠାରୁ ଜାଣିବା ଡିଜିଟାଲ ଯୁଗରେ ରେଡ଼ିଓର ପ୍ରାସଙ୍ଗିକତା ବିଷୟରେ କେତେଗୁଡ଼ିଏ ବିଶେଷ କଥା।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ମୋର ସମସ୍ତ ଶ୍ରୋତାବନ୍ଧୁଙ୍କୁ ମୋର ସାଦର ପ୍ରଣାମ। ଡିଜିଟାଲ ଯୁଗରେ ରେଡିଓର ପ୍ରାସଙ୍ଗିକତା ସମ୍ପର୍କରେ ମୁଁ କିଛି କହିବାକୁ ଯାଉଛି। ଆମେ ସମସ୍ତେ ଜାଣିଛନ୍ତି ଯେ ଆଜିର ଯୁଗ ହେଉଛି ଏକ ଅତ୍ୟାଧୁନିକ ଯୁଗ। ଏହି ସମୟରେ ଆମେ ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ସୋସିଆଲ ମିଡ଼ିଆ ଏବଂ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଦ୍ୱାରା ଆମର ଚାରିପାଖର ଘଟଣା, ଖବର ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କିଛି ସେକେଣ୍ଡରେ ପାଇପାରୁଛନ୍ତି। ଏହି ସମୟରେ ଅନେକ ଭାବନ୍ତି ଯେ ରେଡ଼ିଓର ଗୁରୁତ୍ୱ କମିଯାଇଛି, କିନ୍ତୁ ବାସ୍ତବରେ ଆଜି ମଧ୍ୟ ରେଡ଼ିଓ ନିଜର ସ୍ୱତନ୍ତ୍ର ପରିଚୟ ଓ ପ୍ରାସଙ୍ଗିକତାକୁ ବଜାୟ ରଖିଛି। ରେଡ଼ିଓ ଏକ ସହଜ, ସୁଲଭ ଗଣମାଧ୍ୟମ। ବିଦ୍ୟୁତ୍ କିମ୍ବା ଇଣ୍ଟରନେଟ୍ ନଥିଲେ ସୁଦ୍ଧା ବ୍ୟାଟେରୀ ଚାଳିତ ରେଡ଼ିଓ ମାଧ୍ୟମରେ ସମ୍ବାଦ, ପାଣିପାଗର ସୂଚନା, କୃଷି ପରାମର୍ଶ, ଶିକ୍ଷା ଏବଂ ମନୋରଞ୍ଜନ ଲୋକମାନଙ୍କ ପାଖରେ ପହଞ୍ଚିପାରେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଅନ୍ୟ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୁଏ, ସେତେବେଳେ ରେଡ଼ିଓ ସବୁଠାରୁ ଏକ ବିଶ୍ୱସନୀୟ ମାଧ୍ୟମ ହୋଇଥାଏ। ଆଜିକା ସମୟରେ କୃତ୍ରିମ ବୁଦ୍ଧିମତା, ବିଭିନ୍ନ ପଡ଼କାଷ୍ଟ, ୟୁଟ୍ୟୁବ୍ ଏବଂ OTT ପ୍ଲାଟଫର୍ମ ଆମ ଜୀବନକୁ ଘେରି ରହିଛି। ଏହି ସମୟରେ ସବୁରିଙ୍କ ମନରେ ଏକ ପ୍ରଶ୍ନ ବାରମ୍ବାର ଉଠେ, କ'ଣ ଏହିସବୁ ଭିତରେ ରେଡ଼ିଓ ବଞ୍ଚି ରହିପାରିବ? ଏହାର ଉତ୍ତର ଜାଣିବା ପୂର୍ବରୁ ରେଡ଼ିଓର ଇତିହାସ ବିଷୟରେ ଜାଣିବା। ରେଡ଼ିଓର ଆବିଷ୍କାରକ ମାର୍କୋନି କେବଳ ରେଡ଼ିଓର ଜନକ ନୁହନ୍ତି, ବରଂ ଆଧୁନିକ ବେତାର ଯୋଗାଯୋଗ

ବିପ୍ଳବର ଅଗ୍ରଦୂତ ଭାବରେ ସମଗ୍ର ବିଶ୍ୱରେ ସମ୍ମାନିତ। 25 ଏପ୍ରିଲ 1878 ଇଟାଲୀର ବୋଲୋଗ୍ନା ସହରରେ ସେ ଜନ୍ମ ନେଇଥିଲେ। ମାର୍କୋନି ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ପ୍ରତି ଆଗ୍ରହୀ ହୋଇ 1895 ପ୍ରଥମ ବେତାର ସଙ୍କେତକୁ ପଠାଇବାରେ ସଫଳ ହୋଇଥିଲେ। ଏହି ଅସାଧାରଣ ଅବଦାନ ପାଇଁ 1909 ତାଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରାପ୍ତ କରାଯାଇଥିଲା। ରେଡ଼ିଓ ହେଉଛି ମାନବ ସଭ୍ୟତାର ସବୁଠାରୁ ବଡ଼ ଯୋଗାଯୋଗ ବିପ୍ଳବ ମଧ୍ୟରୁ ଗୋଟିଏ। ବେତାର ତରଙ୍ଗ ମାଧ୍ୟମରେ ସୂଚନା ପ୍ରସାରଣର ଧାରଣା ବିଶ୍ୱରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ଭାରତରେ ଜୁନ୍ 8 1936 ଅଲ୍ ଇଣ୍ଡିଆ ରେଡ଼ିଓ ସ୍ଥାପନ କରାଯାଇଥିଲା। ଏହାପରେ ଏହି ମାଧ୍ୟମ ସାହାଯ୍ୟରେ ସାଧାରଣ ଲୋକମାନେ ଦେଶର ଶିକ୍ଷା, ସଂସ୍କୃତି, ଗୀତ ସଙ୍ଗୀତ, ସମ୍ବାଦର ସମାହାରକୁ ଶୁଣି ଅତ୍ୟନ୍ତ ଖୁସି ହୋଇଥିଲେ। ସେହିପରି ଓଡ଼ିଶା ମଧ୍ୟ ପଛରେ ରହିନଥିଲା। ଓଡ଼ିଶାର ଆକାଶବାଣୀର ଆରମ୍ଭ ହେଲା ଜାନୁଆରୀ 28 1948 କଟକଠାରେ। ଏହା ପ୍ରଥମ ଏହାର ସ୍ୱର ଦେଇଥିଲା। ଏହାପରେ ଏହି ଆକାଶବାଣୀ ମାଧ୍ୟମରେ ଦେଶର କୋଣ ଅନୁକୋଣକୁ ସମ୍ବାଦ, ସଙ୍ଗୀତ, ନାଟକ, କୃଷି କାର୍ଯ୍ୟକ୍ରମ, ଶିକ୍ଷାମୂଳକ ଆଲୋଚନା ଏବଂ ସଂସ୍କୃତିକୁ ପହଞ୍ଚାଇ ପାରିଥିଲା। ଗ୍ରାମାଞ୍ଚଳର ଲୋକମାନେ ରେଡ଼ିଓ ମାଧ୍ୟମରେ ଚାଷବାସର ନୂତନ ପଦ୍ଧତି ଶିଖିଲେ। ଛାତ୍ରଛାତ୍ରୀ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଶୁଣିଲେ। କଳାକାରମାନେ ନିଜ ପ୍ରତିଭାକୁ ସମଗ୍ର ଦେଶରେ ପହଞ୍ଚାଇଲେ। 21 ଶତାବ୍ଦୀରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟଫୋନ୍ର ଆଗମନ ପରେ ଅନେକ ଲୋକ ଭାବିଥିଲେ ରେଡ଼ିଓର ଯୁଗ ପରିସମାପ୍ତି ହୋଇଯିବ, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ରେଡ଼ିଓ ନିଜକୁ ବଦଳାଇଲା, ଏହା ଡିଜିଟାଲ ପ୍ଲାଟଫର୍ମକୁ ଆସିଲା। ଆଜି ଏକ ଶ୍ରୋତା ଘରେ, ଗାଡ଼ିରେ, ଅଫିସରେ, ଜିମ୍ କିମ୍ବା ଯାତ୍ରା କରୁଥିବା ସମୟରେ ମୋବାଇଲ ସାହାଯ୍ୟରେ ରେଡ଼ିଓକୁ ଶୁଣିପାରୁଛି। ଏହା ପ୍ରମାଣ କରେ ଯେ ପ୍ରଯୁକ୍ତି ବିଜ୍ଞାନ ବଦଳିଛି, କିନ୍ତୁ ଶ୍ରୋତାଙ୍କର ଶୁଣିବା ଅଭ୍ୟାସ ସମାପ୍ତ ହୋଇନାହିଁ। ରେଡ଼ିଓ ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଦୃତ। ତା'ର ଅନେକ କାରଣ ରହିଛି, ତନ୍ମଧ୍ୟରୁ କିଛିଟା ବିଷୟରେ ଆଲୋଚନାଯୋଗ୍ୟ। ରେଡ଼ିଓ ଅତ୍ୟନ୍ତ ସହଜ ଏବଂ ସୁଲଭ। ଏହା ଏକ କମ୍ ଖର୍ଚ୍ଚର ଗଣମାଧ୍ୟମ ଅଟେ। ଏହାକୁ ନ ଦେଖି କେବଳ ଶୁଣି ଶୁଣି ସମସ୍ତ କାର୍ଯ୍ୟ କରିହେବ। ଜରୁରୀକାଳୀନ ପରିସ୍ଥିତିରେ ଏବେ ମଧ୍ୟ ଏହା ସବୁଠାରୁ ବିଶ୍ୱସନୀୟ ଗଣମାଧ୍ୟମ। ରେଡ଼ିଓ ଲୋକଙ୍କର ସହ ଭାବନାତ୍ମକ ସମ୍ପର୍କ ସୃଷ୍ଟି କରେ, ଯେପରି ବିଭିନ୍ନ ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ। ନୂତନ ପିଢ଼ିକୁ ନିଜ ପାଖରେ ବାନ୍ଧି ରଖିବା ପାଇଁ ବିଭିନ୍ନ ଭାଷାର FM ରେଡ଼ିଓ ରହିଛି। ଗୀତ ସଙ୍ଗୀତ, ବିଭିନ୍ନ ଜରୁରୀ ଆଲୋଚନା, ସମସାମୟିକ ବିରଳ ଖବର ହେଉ ବା ପ୍ରଧାନମନ୍ତ୍ରୀଙ୍କର ଦେଶ ଉଦ୍ବୋଧକ କାର୍ଯ୍ୟକ୍ରମ ମନ୍ କି ବାତ୍ ହେଉ, କାର୍ଯ୍ୟକ୍ରମ ବା ନୂତନ ପିଢ଼ିର ବିଭିନ୍ନ ଆବଶ୍ୟକତାକୁ ଲକ୍ଷ୍ୟ କରି କାର୍ଯ୍ୟକ୍ରମକୁ ବିଭକ୍ତ କରାଯାଇଛି। ନାରୀମାନଙ୍କର ଶାରୀରିକ ବିକାଶକୁ ନେଇ କେବେ ଆଲୋଚନା କରାଯାଉଛି, କେତେବେଳେ କୋମଳମତି ଶିଶୁଙ୍କ ପାଇଁ ଛୋଟ ଛୋଟ କବିତା କାହାଣୀ, କେବେ ଧର୍ମ ରକ୍ଷା କରିବା ପାଇଁ ବିଭିନ୍ନ ଆଞ୍ଚଳିକ ପୂଜାପର୍ବାଣୀକୁ ମହତ୍ତ୍ୱ ଦିଆଯାଉଛି। ବୀର ପୁରୁଷ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦେଶ ପାଇଁ ଦେଇଥିବା ବଳିଦାନର କାହାଣୀକୁ ଯେବେ ରେଡ଼ିଓ ଉପସ୍ଥାପିତ କରୁଛି, ଏହାଦ୍ୱାରା ନୂତନ ପିଢ଼ିକୁ ମଧ୍ୟ ଇତିହାସ ବିଷୟରେ ଅବଗତ କରାଯାଇପାରୁଛି। ରେଡ଼ିଓ କେବଳ ମନୋରଞ୍ଜନର ଏକ ବସ୍ତୁ ନୁହେଁ, ସମାଜର ମାନସିକ ବିକାଶ, ଦେଶପ୍ରେମ, ଇତିହାସର ପୁନରୁଦ୍ଧାର, ସାହିତ୍ୟ ଏବଂ ଭାଷା ଜ୍ଞାନର ପ୍ରଚାର, ବିଭିନ୍ନ ନୂତନ ବୈଜ୍ଞାନିକ ପରୀକ୍ଷଣ, ଦେଶର ସୁରକ୍ଷା ଦିଗରେ ଆମେ ବିଶ୍ୱର କେଉଁ ସ୍ଥାନରେ ଅଛନ୍ତି ତାହା ମଧ୍ୟ ଜାଣିପାରୁଛନ୍ତି। ଆନ୍ତର୍ଜାତିକ ଖେଳଠାରୁ ଆରମ୍ଭ କରି ଅନ୍ତରାଷ୍ଟ୍ରୀୟ ଖେଳ ପର୍ଯ୍ୟନ୍ତ ମଧ୍ୟ ଆମେ ଜାଣିପାରୁଛନ୍ତି। ଯେତେବେଳେ ଦେଶର ବିକାଶକୁ ଦେଶବାସୀ ଶୁଣନ୍ତି, ତାଙ୍କ ମନରେ ଦେଶ ପ୍ରତି ଭଲ ପାଇବା ଜାଗି ଉଠେ। ଦେଶଭକ୍ତି ଦ୍ୱାରା ଦେଶର ଅଶାନ୍ତି, ଅରାଜକତା ଏବଂ ଲୋକମାନଙ୍କ ଭିତରେ ଏକ ଏକତା ମନୋଭାବକୁ ସୃଷ୍ଟି କରାଯାଇପାରେ। ଗ୍ରାମାଞ୍ଚଳରେ ଏବେ ମଧ୍ୟ ଲୋକମାନେ ରେଡ଼ିଓ ଉପରେ ନିର୍ଭର କରନ୍ତି। ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ସୀମିତ, ସେଠାରେ ରେଡ଼ିଓ ସୂଚନା ଓ ସଚେତନତାର ସବୁଠାରୁ ସହଜ ମାଧ୍ୟମ। ଡିଜିଟାଲ ଯୁଗର ରେଡ଼ିଓ ନିଜକୁ ପରିବର୍ତ୍ତିତ କରିଛି। ଆଜି ରେଡ଼ିଓ କେବଳ ଟ୍ରାଞ୍ଜିଷ୍ଟର ଭିତରେ ସୀମିତ ନୁହେଁ, ମୋବାଇଲର ଆପ୍, ୱେବସାଇଟ୍, ସ୍ମାର୍ଟ

ସ୍ପିକର ଏବଂ ଇଣ୍ଟରନେଟ୍ ରେଡ଼ିଓ ଏବଂ ପଡ଼କାଷ୍ଟ ମାଧ୍ୟମରେ ଅଧିକ ଲୋକମାନଙ୍କ ପାଖରେ ପହଞ୍ଚୁଛି। ରେଡ଼ିଓର ଏକ ସବୁଠାରୁ ବଡ଼ ବିଶେଷଣ ହେଉଛି ଏହା ଏକ ସ୍କ୍ରିନ୍ ଫ୍ରି ମିଡ଼ିଆ। ଏହା ଶ୍ରୋତାର ସମୟକୁ ନଷ୍ଟ କରିନଥାଏ। ଶ୍ରୋତା ନିଜ କାମ କରୁଥିବା ସମୟରେ ରେଡ଼ିଓଟିକୁ ଶୁଣିପାରିବ। ଯେକୌଣସି ବିପର୍ଯ୍ୟୟ ସମୟରେ ରେଡ଼ିଓର ଗୁରୁତ୍ୱ ଆହୁରି ବଢ଼ିଯାଏ। ବନ୍ୟା, ବାତ୍ୟା, ଭୂମିକମ୍ପ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିରେ ବିଦ୍ୟୁତ୍ ଓ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଏ, କିନ୍ତୁ ବ୍ୟାଟେରୀ ଚାଳିତ ରେଡ଼ିଓ ମାଧ୍ୟମରେ ଲୋକମାନେ ସୂଚନା ପାଇପାରନ୍ତି। କମ୍ୟୁନିଟି ରେଡ଼ିଓ ସ୍ଥାନୀୟ ଭାଷା, ସଂସ୍କୃତି ଓ ସମସ୍ୟାକୁ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳର ବିକାଶରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ସୃଷ୍ଟି କରେ। କୃଷି, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିକ୍ଷା ଓ ସ୍ଥାନୀୟ ପ୍ରତିଭାର ବିକାଶରେ ଏହାର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ରେଡ଼ିଓର ପଡ଼କାଷ୍ଟ ମାଧ୍ୟମରେ ଶ୍ରୋତା ତାର ନିଜ ପସନ୍ଦର ବିଷୟ ଶୁଣିପାରେ। ରେଡ଼ିଓର ବିବିଧ କାର୍ଯ୍ୟକ୍ରମ ମଧ୍ୟ ରହିଛି, କିନ୍ତୁ ପ୍ରତ୍ୟେକ ପ୍ରସାରଣର ମହତ୍ତ୍ୱ ମଧ୍ୟ ଭିନ୍ନ ଭିନ୍ନ। ଶିଶୁମାନଙ୍କ ପାଇଁ ଶିଶୁ ବିଭାଗ, ମହିଳାମାନଙ୍କ ପାଇଁ ମହିଳା ବିଭାଗ, ଜ୍ଞାନକୌଶଳର ବିଭାଗ, ସୁସଙ୍ଗୀତର ବର୍ଗୀକରଣ, ସାଧାରଣ ଶିକ୍ଷା, ଦୈନନ୍ଦିନ କାର୍ଯ୍ୟରେ ଆସୁଥିବା ଜ୍ଞାନ, ବିବିଧ ବ୍ୟଙ୍ଗକଥା, ଏହିସବୁରି ଭିତରେ ଶ୍ରୋତାମାନଙ୍କୁ କିପରି ଏକାଠି କରିହେବ ତାହା ପ୍ରତି ମଧ୍ୟ ରେଡ଼ିଓର ସଞ୍ଚାଳକମାନେ ସବୁବେଳେ ତତ୍ପର ରହୁଛନ୍ତି। ଯେଉଁଠାରେ ସହଜ ସୁଲଭରେ ମୋବାଇଲ ଫୋନ୍ ଦ୍ୱାରା ଶିକ୍ଷା, ଜ୍ଞାନ, ମନୋରଞ୍ଜନ ସହଜ ହେଉଛି, ସେଠାରେ ରେଡ଼ିଓ ମଧ୍ୟ ସମୟର ତାଳ ଦେଇ ତାର କାର୍ଯ୍ୟକାରିତାକୁ ବୃଦ୍ଧି କରିଛି। ଏହି ନବୀକରଣ ଏବଂ ନୂଆ ଯୁଗର ଆର୍ଯ୍ୟମାନଙ୍କ ସାହାଯ୍ୟରେ ପ୍ରତ୍ୟେକ ଦିନ ରେଡ଼ିଓ ଲୋକମାନଙ୍କୁ ଆକୃଷ୍ଟ କରାଉଛି। ଆଜି ଯେଉଁ ୟୁଟ୍ୟୁବରୁ ରୋଷେଇ ଦେଖି ଆମେ ଅତ୍ୟଧିକ ଆକୃଷ୍ଟ ହେଉଛନ୍ତି, ଦିନେ ଏହି ରେଡ଼ିଓ ଏହି ରୋଷେଇ ଘରର ଗାନକୁ ଆରମ୍ଭ କରିଥିଲା। ଅତୀତର ଅନ୍ତରାଷ୍ଟ୍ରୀୟ ବିକାଶକୁ ଆମେ ଶ୍ରୋତା ହୋଇ ଶୁଣୁଥିଲେ, କିନ୍ତୁ ଆଜି ନିଜ ଦେଶର ବିକାଶର କଥା ଶୁଣି ଗୌରବାନ୍ୱିତ ମନେ କରୁଛନ୍ତି। ପ୍ରତ୍ୟେକ ଦେଶର ବିକାଶ ଶିକ୍ଷା ଦ୍ୱାରା, କୃଷିର ଅଗ୍ରଗତି ଏବଂ ଦେଶ ପ୍ରତି ଭାବାବେଗ ପାଇଁ ରେଡ଼ିଓର ଭୂମିକା ସବୁବେଳେ ଅନସ୍ୱୀକାର୍ଯ୍ୟ ଅଟେ। ଆଜି ବି ଆମ ଦେଶରେ 50%ରୁ ଅଧିକ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରିପାରୁନାହାନ୍ତି। ସେହିପରି ପରିସ୍ଥିତିରେ ରେଡ଼ିଓ ମାଧ୍ୟମରେ ଦେଶର ବିବିଧ ଘଟଣାକୁ ସହଜରେ ଶୁଣି ହେଉଛି। ଆଜି ବି ଆମ ଦେଶର ସୁରକ୍ଷାକୁ ଲକ୍ଷ୍ୟ କରି ଅନେକ ସମ୍ବେଦନଶୀଳ ଯୁଦ୍ଧକ୍ଷେତ୍ରକୁ ସମ୍ବାଦ ପ୍ରେରଣ, ଗୁପ୍ତ ଆଲୋଚନା, ସାଟେଲାଇଟ୍ ବା ସ୍ମାର୍ଟଫୋନ୍କୁ ବ୍ୟବହାର ନକରି ରେଡ଼ିଓ ଫ୍ରିକ୍ୱେନ୍ସି ରେଡାର୍ ସାହାଯ୍ୟରେ ସମ୍ବାଦର ବିନିମୟ ହେଉଛି। ରେଡ଼ିଓ କେବଳ ମନୋରଞ୍ଜନର ସାମଗ୍ରୀ ନୁହେଁ, ଏହାକୁ ଜ୍ଞାନ ପାଇଁ ମଧ୍ୟ ବ୍ୟବହାର କରିହୁଏ। ଆଜି ଆମେ ରଥଯାତ୍ରାର ବିଭିନ୍ନ ରୀତିନୀତିକୁ ମୋବାଇଲରେ ଶୁଣିପାରୁଛନ୍ତି, ପାଖକୁ ନ ଯାଇ ନ ଦେଖି ମଧ୍ୟ ଅନୁଭବ କରିପାରୁଛନ୍ତି। ଆଧ୍ୟାତ୍ମିକ ପ୍ରବଚନ, ସଙ୍ଗୀତ, ଆଲୋଚନା ଦ୍ୱାରା ମଣିଷ ସମାଜର ଦୃଷ୍ଟିକୋଣ ମଧ୍ୟ ବଦଳିଯାଏ। ରାଷ୍ଟ୍ରୀୟ ଦିବସମାନଙ୍କରେ ଦେଶଭକ୍ତିର ଗୀତ ଶୁଣିଲା ପରେ ମନରେ ଏକ ଗର୍ବ ଅନୁଭବ ହୁଏ। ବିଭିନ୍ନ ସମୟରେ ନୂଆ ଓ ସଫଳ ବ୍ୟବସାୟୀମାନଙ୍କର ଆଲୋଚନା କଥା ଶୁଣି ନୂଆ ପିଢ଼ିର ଯୁବକ ଯୁବତୀମାନେ ବ୍ୟବସାୟୀ ପ୍ରତି ଆକୃଷ୍ଟ ହୁଅନ୍ତି। ବିଭିନ୍ନ ବୈଜ୍ଞାନିକ ଜ୍ଞାନକୌଶଳକୁ ଶୁଣି ଛୋଟ ଛୋଟ କୋମଳମତୀ ଛାତ୍ରଛାତ୍ରୀମାନେ ନୂଆ ଗବେଷଣା ପ୍ରତି ଇଚ୍ଛା ବ୍ୟକ୍ତ କରନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିବା ମହିଳାମାନେ ମଧ୍ୟ ବିଭିନ୍ନ ଅଞ୍ଚଳର ସଫଳ ବ୍ୟବସାୟ ବିଷୟରେ ଶୁଣି ନିଜକୁ ଉନ୍ନତି କରୁଛନ୍ତି। ରେଡ଼ିଓରେ ପ୍ରସାରିତ ପ୍ରତିଷ୍ଠିତ ଲେଖକଙ୍କର କ୍ଷୁଦ୍ରକଳ୍ପ, କବିତା, ସାହିତ୍ୟ ଏବଂ ବିଭିନ୍ନ ଛୋଟ ଛୋଟ ଅନୁଲେଖା ସାହିତ୍ୟ ପ୍ରତି ଆମକୁ ଆକୃଷ୍ଟ କରୁଛି। ଏହି ଗଳ୍ପ ମାଧ୍ୟମରେ ଶ୍ରୋତାଟିଏ ଜାଣିପାରୁଛି ଯେ ଆଜିଠାରୁ 30 ବର୍ଷ ବା 40 ବର୍ଷ ପୂର୍ବରୁ ସମାଜର ଚିନ୍ତାଧାରା କିପରି ଥିଲା। ରେଡ଼ିଓ ସବୁବେଳେ ବିଭିନ୍ନ ବିଭାଗର କଳା, ସାହିତ୍ୟ, ଜ୍ଞାନ, ଇତିହାସ ପୃଷ୍ଠରେ ନ ରଖି ନୂତନ ଉତ୍ସାହର ସହିତ, ଗର୍ବର ସହିତ ନୂଆ ପିଢ଼ିକୁ ବାଣ୍ଟି ଚାଲିଛି। ସେଥିପାଇଁ ଏବେ ବି ପୁରୁଣା ରେଡ଼ିଓ ଆଜିର ଆକର୍ଷଣକୁ ହରାଇ ନାହିଁ। ରେଡ଼ିଓରେ ଦିଆଯାଉଥିବା ବିଭିନ୍ନ ବିଜ୍ଞାପନରୁ ସାଧାରଣ ଜନତା ବହୁତ ତଥ୍ୟ ଜାଣି ଉପକୃତ ହେଉଛନ୍ତି। ଓଡ଼ିଶାରେ ଆକାଶବାଣୀର ଭୂମିକା ଅନସ୍ୱୀକାର୍ଯ୍ୟ ଅଟେ। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଶିକ୍ଷାଗତ ବିକାଶରେ ଆକାଶବାଣୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1948 କଟକଠାରେ ପ୍ରଥମ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହେଲା। ଏହା ପ୍ରତିଷ୍ଠା ହେବା ପରଠାରୁ ଓଡ଼ିଆ ଗଣଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ସାଜିଛି। ରେଡ଼ିଓ ଯେହେତୁ ସୂଚନା ଓ ବିଶ୍ୱସନୀୟ ଖବରର ମାଧ୍ୟମ, ତେଣୁ ଏହା ରାଜ୍ୟର

ଲୋକମାନଙ୍କ ମନରେ ବା ବିଭିନ୍ନ କୋଣ ଅନୁକୋଣରେ ବିଶେଷ କରି ଦୂରଦୂରାନ୍ତ ଏବଂ ଗ୍ରାମ୍ୟାଞ୍ଚଳରେ ସରକାରୀ ଯୋଜନା ସାମ୍ପ୍ରତିକ ଘଟଣାବଳୀ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସୋସିଆଲ ମିଡ଼ିଆ ଯୁଗରେ ମଧ୍ୟ ଓଡ଼ିଶାର ଲୋକ ଆକାଶବାଣୀର ଓଡ଼ିଆ ସମ୍ବାଦକୁ ସବୁଠାରୁ ବିଶ୍ୱସନୀୟ ଖବର ବୋଲି ମାନୁଛନ୍ତି। ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟର ରାଜ୍ୟ। ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଗଲେ ମଧ୍ୟ ଆକାଶବାଣୀ ସତର୍କ ସୂଚନା ଦେଇ ହଜାର ହଜାର ଜୀବନକୁ ରକ୍ଷା କରିଥାଏ। ଆକାଶବାଣୀର କୃଷି ସଂସାର ଭଳି କାର୍ଯ୍ୟକ୍ରମ ଚାଷୀମାନଙ୍କୁ ଆଧୁନିକ ଚାଷ ପ୍ରଣାଳୀ, ପାଣିପାଗର ସୂଚନା, ବିହନ ସାରର ଆବଶ୍ୟକତା ଏବଂ ବିଭିନ୍ନ ଜ୍ଞାନ ପ୍ରଦାନ କରିପାରୁଛି। ଲୋକ ସାହିତ୍ୟ, କେନ୍ଦରା ଗୀତ, ପଲ୍ଲୀଗୀତକୁ ଆକାଶବାଣୀ ଆଜି ବି ଜୀବନ୍ତ କରି ରଖିଛି। ରାଜ୍ୟର ଅନେକ ପ୍ରସିଦ୍ଧ ଗାୟକ, ସଙ୍ଗୀତଜ୍ଞ ଏବଂ ସାହିତ୍ୟିକ ଆକାଶବାଣୀ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଆକାଶବାଣୀ ସାହାଯ୍ୟରେ ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଆଦିର ସଠିକ୍ ସୂଚନା ମିଳିପାରୁଛି। ଶିଶୁ ସଂସାର ଭଳି କାର୍ଯ୍ୟକ୍ରମରେ କୋମଳମତୀ ଶିଶୁମାନଙ୍କୁ ଜ୍ଞାନ ଆହରଣ କରିବା ପାଇଁ ଏକ ସହଜ ମାଧ୍ୟମ ବୋଲି ରେଡ଼ିଓ କହିଛି। ଅନେକ ଗଛପତ୍ରର ଔଷଧୀୟ ଗୁଣ ବିଷୟରେ ମଧ୍ୟ ଆମେ ଅତି ସହଜରେ ଜାଣିପାରୁଛନ୍ତି। ଅନେକ ପ୍ରସିଦ୍ଧ ଧର୍ମପୀଠମାନଙ୍କର ଲୋକକଥା ମାନ୍ୟତା ରେଡ଼ିଓରୁ ଖୁବ୍ ସହଜରେ ଶୁଣି ହେଉଛି। ଅନେକ ଭିନ୍ନ ଆଲୋଚନା ସାହାଯ୍ୟରେ କେତେବେଳେ ପ୍ରସିଦ୍ଧ ଡାକ୍ତରଙ୍କର ରୋଗ ନିଦାନର ସୂଚନା ପ୍ରାପ୍ତ କରୁଛନ୍ତି, ତ କେତେବେଳେ ପ୍ରାର୍ଥନା ଆଦିର ପ୍ରସାରଣ ସାହାଯ୍ୟରେ ସାଧାରଣ ଜନତା ମନରେ ଭକ୍ତିରସ ମଧ୍ୟ ଜାଗୃତ ହେଉଛି। ବ୍ୟସ୍ତବହୁଳ ଜୀବନରେ ସାଧାରଣ ଗୀତଟିଏ ମନକୁ ଚିନ୍ତାମୁକ୍ତ କରିଦିଏ। ତେଣୁ କଟକ ବ୍ୟତୀତ ସମ୍ବଲପୁର, ଜୟପୁର, ବାରିପଦା, ପୁରୀ ଏବଂ ଭବାନୀପାଟଣା ଭଳି ଆଞ୍ଚଳିକ କେନ୍ଦ୍ରଗୁଡ଼ିକ ମଧ୍ୟ ସ୍ଥାନୀୟ ଭାଷା, ଉପଭାଷା ସହ ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛନ୍ତି। ଅଳ୍ପ କରି କହିବାକୁ ଗଲେ ରେଡ଼ିଓ ବିପର୍ଯ୍ୟୟ ସମୟର ସାଥୀ, ବିଶ୍ୱସନୀୟ ସୂଚନା ଓ ସ୍ଥାନୀୟ ସଂଯୋଗର ଏକ ସରଳ ରେଖା। ମଲ୍ଟିଚାର୍ଜିଂର ସୁବିଧା ମଧ୍ୟ ଏଥିରେ ରହିଛି। ଏହା ସହଜରେ ଉପଲବ୍ଧ ଶସ୍ତା ମାଧ୍ୟମ। ପ୍ରଧାନମନ୍ତ୍ରୀ ମଧ୍ୟ ମନ୍ କି ବାତ୍ ଭଳି କାର୍ଯ୍ୟକ୍ରମ ପାଇଁ ରେଡ଼ିଓକୁ ଶ୍ରେୟ ଦେଇଛନ୍ତି। ଆଜିର ଡିଜିଟାଲ ଏବଂ ଟେଲିଭିଜନ ସୋସିଆଲ ମିଡ଼ିଆ ଯୁଗରେ ଓଡ଼ିଶାର ଗ୍ରାମୀଣ ତଥା ସହରାଞ୍ଚଳ ଜୀବନରେ ଆକାଶବାଣୀର ସ୍ଥାନ ଅତ୍ୟନ୍ତ ସ୍ୱତନ୍ତ୍ର। ଏହା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଓଡ଼ିଆର ଅସ୍ମିତା ଓ ପ୍ରଗତିର ଏକ ମୁଖ୍ୟ ସାରଥୀ। ପ୍ରଯୁକ୍ତି ବିଦ୍ୟାର କ୍ଷିପ୍ର ପରିବର୍ତ୍ତନ ଓ ଡିଜିଟାଲ ଯୁଗର ଆଲୋକରେ ଆକାଶବାଣୀର ସରଳତା ଓ ସାଂସ୍କୃତିକ ଗଭୀରତା ଆଜି ବି ଅତୁଟ ହୋଇ ରହିଛି। ଅତୀତର ମଧୁର ସ୍ମୃତି, ସଂସ୍କୃତିର ସୁରକ୍ଷା, କୃଷିର ବିକାଶଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନର ସାହାରା ଆଜି ରେଡ଼ିଓ ସାଜିଛି। ଏହା ଓଡ଼ିଶାର ଜନଜୀବନକୁ ସମୃଦ୍ଧ କରିଛି। ସମୟର ସ୍ରୋତରେ ଅନେକ ମାଧ୍ୟମ ଆସିଛି ଓ ଯାଇଛି, କିନ୍ତୁ 70 ବର୍ଷରୁ ଅଧିକା ସମୟ ଧରି ଆକାଶବାଣୀର ସ୍ୱରକୁ କେହି ମଧ୍ୟ ଧୀମା କରିପାରିନାହାନ୍ତି। ଆଜି ବି ଓଡ଼ିଆ ଘରର ଅଗଣାରେ ଏହା ଗୁଞ୍ଜରିତ ହେଉଛି। ଏହା ଏକ ସ୍ୱର ଶବ୍ଦର ଯାତ୍ରା ନୁହେଁ, ବରଂ ପ୍ରତ୍ୟେକ ଓଡ଼ିଆ ହୃଦୟର ଏକ ଚିରନ୍ତନ ଆବେଗ ଅଟେ। ଧନ୍ୟବାଦ ଶ୍ରୋତବନ୍ଧୁମାନେ, ଏତିକି କହି ମୁଁ ନିଜର ବକ୍ତବ୍ୟକୁ ଏଠାରେ ସମାପ୍ତ କରୁଛି।

ତେବେ ଶ୍ରୋତାଭଣୀ, ଶୁଣିଲେ ତ ଡିଜିଟାଲ ଯୁଗରେ ରେଡିଓର ପ୍ରାସଙ୍ଗିକତା ସମ୍ପର୍କରେ କେତେଗୁଡ଼ିଏ ବିଶେଷ କଥା। ପ୍ରଯୁକ୍ତି ଯେତେ ଆଗକୁ ବଢ଼ୁନା କାହିଁକି, ରେଡିଓର ଆତ୍ମୀୟତା, ବିଶ୍ୱସନୀୟତା ଓ ସର୍ବସୁଲଭତା ତାହାକୁ ସବୁବେଳେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ଭାରତୀୟ ପ୍ରସାରଣ ଦିବସ କେବଳ ଅତୀତର ଗୌରବକୁ ସ୍ମରଣ କରିବାର ଅବସର ନୁହେଁ, ବରଂ ଭବିଷ୍ୟତର ପ୍ରସାରଣ ବ୍ୟବସ୍ଥାକୁ ଆହୁରି ସଶକ୍ତ, ଆଧୁନିକ ଓ ଜନମୁଖୀ କରିବାର ଏକ ପ୍ରେରଣା। ସୂଚନା, ଶିକ୍ଷା ଓ ମନୋରଞ୍ଜନର ଏହି ଯାତ୍ରାରେ ରେଡିଓ ଆଗକୁ ମଧ୍ୟ ଏଭଳି ଲୋକଙ୍କ ବିଶ୍ୱାସ ଓ ଭରସାର ମାଧ୍ୟମ ହୋଇ ରହିବ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ତେବେ ଶ୍ରୋତା ଭଉଣୀ, ଆପଣମାନେ ମଧ୍ୟ ରେଡିଓ ସହ ଏଭଳି ଯୋଡ଼ି ରୁହନ୍ତୁ, ଶୁଣନ୍ତୁ ଆମର ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ। ଏହା ସହିତ ଭାରତୀୟ ପ୍ରସାରଣ ଦିବସ ଉପଲକ୍ଷେ ପ୍ରସ୍ତୁତ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେଣୁ ଏବେ ତ ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଥରେ ଆସିବି ଏକ ନୂଆ ବିଷୟ, ନୂଆ ଅତିଥି ଓ ନୂଆ ଆଲୋଚନା ସହିତ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ନାରୀମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଡିଜିଟାଲ ଯୁଗରେ ରେଡ଼ିଓର ପ୍ରାସଙ୍ଗିକତା, ଏ ସମ୍ପର୍କରେ ଶୁଣିଲେ ରଶ୍ମିତା ପାତ୍ରଙ୍କଠାରୁ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଥିଲେ ସୌମ୍ୟ ଶ୍ରୀ ମହାନ୍ତି। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ।

ଜିଲ୍ଲା ହାଲଚାଲ ରାତି 7:25ରେ ଆଜି ରହିଛି ଭଦ୍ରକ ଜିଲ୍ଲା ସମ୍ପର୍କରେ କ୍ଷେତ କୁମାର କାର୍ଯ୍ୟକ୍ରମ ରାତି 7:30ରେ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ଶୁଣିବେ ରାତି 8ରେ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8:15ରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ ରାତି 9:15ରେ ରାତି 10:00ରେ ଶୁଣିବେ ନାଟକ ଅଭିଯାନ ମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ ପ୍ରଯୋଜନା ନୟନ କିଶୋର ମହାନ୍ତି ବେତାର ନାଟ୍ୟରୂପ ଶରତ ଚନ୍ଦ୍ର ମୂଳିଆ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଏ ଥିଲା ଶ୍ରୋତାବନ୍ଧୁ ଆମର ଚଳିତ ଅଧିବେଶନରେ ପ୍ରସାରଭୁକ୍ତ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 233 ଭାଗ ସକାଳ 6:35 ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଝୁମ୍ ତାନାନା ସକାଳ 7:25 କାର୍ଯ୍ୟକ୍ରମ। ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ ସକାଳ 8:30। କାଲି ଏଥିରେ ବିଷୟ ରହିଛି ସନ୍ଧ୍ୟା ଦର୍ଶନ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଆଲୋଚକ ଡକ୍ଟର ନରେଶ ଚନ୍ଦ୍ର ଦାସ।

ପାଳର ଗୀତ ସକାଳ 8:45 ଏଥିରେ ଶୁଣିବେ ଖୋଡ଼ିଆ ଗୀତ। ପରିବେଷଣ କରିଛନ୍ତି ରୋଜ ନୀଲିମା ସୋରେଂ ଏବଂ ସାଥୀ। ବିବିଧ ଭାରତୀ କାର୍ଯ୍ୟକ୍ରମ ସକାଳ 9:00 ଅପରାହ୍ନ 5:00 ପର୍ଯ୍ୟନ୍ତ। ଇତିମଧ୍ୟରେ ପୂର୍ବାହ୍ନ 10:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଆମ ଗୀତ ଏବଂ ମଧ୍ୟାହ୍ନ 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର କାଲି ଶୁଣିବେ 1334 ଭାଗ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5ଟାରେ 5:20 ଶ୍ରୀମଦ ଭାଗବତ କାଲି ଶୁଣିବେ ଏହାର 462ତମ ଭାଗ। ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମ ଶୁଣିବେ 5:30 ସୁଗମ ସଙ୍ଗୀତ ସନ୍ଧ୍ୟା 6:10 କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲରେ ଆଗାମୀକାଲି ରହିଛି ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ 7:25। କିଷାନବାଣୀ କାର୍ଯ୍ୟକ୍ରମ 7:30 ଏଥିରେ ବିଷୟ ରହିଛି ଖରିଫ ଧାନ, ଲାଉ ଓ କାକୁଡ଼ି ଚାଷ। ଏ ସମ୍ପର୍କରେ ଶୁଣିବେ ମହିଳା ଚାଷୀ ସୁଲୋଚନା ଏକାଙ୍କ ସହ ସାକ୍ଷାତକାର।

ରାତି 8ରେ ଶୁଣିବେ ସଂସଦ ସମୀକ୍ଷା, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 8:15ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍, କାଲି ଶୁଣିବେ ଏହାର ପ୍ରଥମ ଭାଗ। ରାତି 8:30ରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି ଦଶଟାରେ ଶୁଣିବେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ରିଲିଜ୍ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ସୁଦ୍ଧା ମଧ୍ୟ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା।

ଆପଣ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ପୁରୁଷୋତ୍ତମ ପରଶୁରାମ ପାତ୍ରଙ୍କ କଣ୍ଠରେ ରଚନା ଧନୁର୍ଜୟ ମେହେର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ନରେନ୍ଦ୍ର କୁମାର ଦାସଙ୍କ ରଚନାରୁ, କଣ୍ଠଶିଳ୍ପୀ ପରଶୁରାମ ପତ୍ର।

ବର୍ଷୁଥିଲେ ପାନି ନାଇଁ ଅଟକେ ରୁଆ ବିହିଡ଼ା କମାନି କୁଠାନି କଲିଆ ମଲିଆ ହଲ ନଙ୍ଗଲ ଥିସି ଜୁରି ହଲିଆ ଗୀତ ଗାଉଥିସି ପଦେ ପଦେ ଜୁରି ଲୁସ୍କୁ ଲୁସା ଠୋଲିଆ କୁସା ବାବୁର ମା ଲୁସ୍କୁ ଲୁସା ଠୋଲିଆ କୁସା ବାବୁର ମା ଲହର ଝପର ଚାଲି ଉଡ଼େ ଡୁଲି ଆରିରେ ସାଧବ।

ଏହି ଗୀତ ସହ ଶେଷ ହେଲା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତର ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତା ବନ୍ଧୁ ନମସ୍କାର। ଆମ ଦେହକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଖାଦ୍ୟର ଯେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଠିକ୍ ସେହିପରି ନିଜେ ସୁସ୍ଥ ହୋଇ ନିରାମୟ ଜୀବନଯାପନ କରିବା ପାଇଁ ସୁସ୍ଥ ଓ ସ୍ୱଚ୍ଛ ପରିବେଶର ମଧ୍ୟ ଆବଶ୍ୟକ ରହିଛି। ତେବେ ସଫା ସୁତୁରା ଏବଂ ସୁସ୍ଥ ପରିବେଶକୁ ଆମେ ସାଧାରଣତଃ ସ୍ୱଚ୍ଛତା ବୋଲି କହିଥାଉ। ଏହି ପରିପ୍ରେକ୍ଷୀରେ ଆଜିର ଆମର କାର୍ଯ୍ୟକ୍ରମ ଉଜ୍ଜ୍ୱଳ ଆମ ଦେଶ।

0: ଗଛଟା ବଞ୍ଚିବା ପାଇଁ ସେଇଭଳି ଜାଗା ବାଛିକିରି ଲଗାଉଛୁ। ଆମେ କୁଇନ୍ ମିଶନ ହାଇସ୍କୁଲ ଛଡ଼ା ବି ବିନାୟକ ଆଚାର୍ଯ୍ୟ ହାଇସ୍କୁଲରେ ଗଛ ଲଗାଉଛୁ, ତା ସହିତ କେସି ହାଇସ୍କୁଲରେ ମଧ୍ୟ ଗଛ ଲଗାଇଛୁ, ଏବଂ ଏଇ ଖଲିକୋଟ ଏବଂ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବି ଗଛ ଲଗାଇଛୁ, ବିଦ୍ୟାଳୟ ହତା ବାହାର ପଟେ ବି ଗଛ ଲଗାଇଛୁ।
1: ତ ପଣ୍ଡାବାବୁ, ଆପଣ ଗୋଟେ ବହୁତ ମାନେ ବଡ଼ କଥା ଗୋଟେ କହିଲେ, ଯେମିତି କହୁଥିଲେ ପିଲାମାନେ ଦାୟିତ୍ୱ ନେଲା ଭଳିଆ ଜାଗାରେ ଆପଣ ଲଗାଉଛନ୍ତି, ତ ପିଲାମାନେ ଯେଉଁଠିକି ପହଞ୍ଚି ପାରିବେ ଆଉ ସେମାନେ ଦେଖାରଖା କରିପାରିବେ, ତ ସେମାନଙ୍କୁ ଆପଣ କ'ଣ ମାନେ କହିକି ପ୍ରୋତ୍ସାହନ ଦେଉଛନ୍ତି ଆଉ ସେମାନଙ୍କୁ କ'ଣ ପ୍ରେରଣା ଦେଉଛନ୍ତି?
0: ବୃକ୍ଷର ଉପକାରିତା ସେମାନଙ୍କୁ ବୁଝାଇବାକୁ ପଡ଼ୁଛି। ଗଛ କ'ଣ ପାଇଁ ଦରକାର, ଗଛ କେମିତି ପରିବେଶ ସଂରକ୍ଷଣରେ ସାହାଯ୍ୟ କରେ, ଗଛ କେମିତି ଅମ୍ଳଜାନ ବୃଦ୍ଧିରେ ସହାୟକ ହୁଏ, ଅଙ୍ଗାରକାମ୍ଳ କେମିତି ଗଛ ଦ୍ୱାରା ଅବଶୋଷିତ ହୁଏ, ତା ସହିତ ଗଛ କେମିତି ତାପମାତ୍ରାକୁ କମେଇବାରେ ସାହାଯ୍ୟ କରେ, ଜଳ ସଂରକ୍ଷଣରେ ସାହାଯ୍ୟ କରେ, ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରେ, ଏସବୁ ବୁଝାଇ ପିଲାମାନଙ୍କୁ ପ୍ରେରଣା ଦେଉଛୁ ଯେ କେମିତି ସେମାନେ ଗଛ ପାଇଁ ଆକୃଷ୍ଟ ହେବେ, ଗଛ ଲଗାଇଲେ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ ହେବ, ସେଇଥିପାଇଁ ସେମାନେ ଉତ୍ସାହିତ ବି ହେଉଛନ୍ତି। ତା ସହିତ ସେମାନଙ୍କୁ ବି ଆମେ ଦାୟିତ୍ୱ ଦେଉଛୁ ଯେ ଯେଉଁଠି ଅଧିକ ଗଛ ଲଗା ହେଉଛି ଗୋଟିଏ ଗଛକୁ ଦୁଇ ତିନି ଜଣ ପିଲାଙ୍କୁ ଦାୟିତ୍ୱ ଦେଉଛୁ, ଯେଉଁଠି କମ୍ ଗଛ ଲଗା ହେଉଛି ଗୋଟେ ଗଛରେ ମଧ୍ୟ ସାତ ଆଠ ଜଣ ପିଲାଙ୍କୁ ଦାୟିତ୍ୱ ଦେଉଛୁ, ସେମାନେ ତା'ର ବାଡ଼ ଦେବେ ଏବଂ ତାକୁ ଦାୟିତ୍ୱ ନେବେ, ଜଳ ଦେବେ। ମୁଖ୍ୟତଃ ଜଳଟାର ଆବଶ୍ୟକତା ଯେତେବେଳେ ବର୍ଷା ନ ହୁଏ, ଗୋଟେ ବର୍ଷ ଦୁଇ ବର୍ଷ ଯଦି ପାରେଇ ଦିଆ ହେବ ଗଛ ବଡ଼ ହେଇଯାଉଛି।
1: ଆଚ୍ଛା ପଣ୍ଡାବାବୁ, ଆପଣ ଏଇଟା ତ ବୃକ୍ଷରୋପଣ ସମ୍ପର୍କରେ କହିଲେ, ଆମେ ଶୁଣିବାକୁ ପାଇଥିଲୁ ଯେ ଆପଣ ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି, ଆଉ ବହୁତ ଦିନ ଧରି ଯେହେତୁ ଆପଣ ଏ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାମ କରୁଥିଲେ ଆଉ ବର୍ତ୍ତମାନ ତ ଅବସର ନେଇସାରିଛନ୍ତି, ତାପରେ ଆମର ଯେଉଁ ଓଡ଼ିଶା ଶିକ୍ଷା ସେବାରେ ମଧ୍ୟ ଆପଣ ବହୁତ ଦିନ ଧରି ମାନେ କାର୍ଯ୍ୟ କରିଛନ୍ତି, ସ୍ୱଚ୍ଛତା ପାଇଁ ବିଶେଷ କରି ପିଲାମାନଙ୍କୁ ନେଇକି କ'ଣ କ'ଣ କାର୍ଯ୍ୟକ୍ରମ କରୁଛନ୍ତି?
0: ଆମେ ମୁଁ ଜୁନିୟର ରେଡ଼କ୍ରସର ସମ୍ପାଦକ ଭାବରେ କୋରାପୁଟରେ ଏବଂ ଗଞ୍ଜାମ ଜିଲ୍ଲାରେ ବହୁତ ଦିନ କାର୍ଯ୍ୟ କରିଛି, ଏବେ ମଧ୍ୟ ଗଞ୍ଜାମ ଜିଲ୍ଲାର ଜୁନିୟର ରେଡ଼କ୍ରସର ମେଣ୍ଟର ଭାବେ କାର୍ଯ୍ୟ କରୁଛି। ତେଣୁ ମୋ ସହିତ ପ୍ରଧାନ ଶିକ୍ଷକ ଏବଂ ଜୁନିୟର ରେଡ଼କ୍ରସ ପରାମର୍ଶଦାତାମାନଙ୍କର ଭଲ ସମ୍ପର୍କ ରହିଛି। ଆମେ ବିଶ୍ୱ ହାତ ଧୁଆ ଦିବସ ପାଳନ କରୁଛୁ ପ୍ରତିବର୍ଷ ଅକ୍ଟୋବର 15 ସବୁ ବିଦ୍ୟାଳୟରେ, ସେହିଦିନ ଆମେ ବୁଝାଉଛୁ ପିଲାମାନଙ୍କୁ ହାତ ଧୋଇବା କାହିଁକି ଆବଶ୍ୟକ। ପିଲାର ଯଦି ହାତଟି ପରିଷ୍କାର ରହେ ତାହେଲେ ତାକୁ ପେଟ ରୋଗ ଏବଂ ଅନ୍ୟାନ୍ୟ ଶ୍ୱାସଗତ ରୋଗରୁ ରକ୍ଷା ମିଳିଥାଏ, ଯେମିତି ସାଧାରଣ ଥଣ୍ଡା ଜ୍ୱର, ହଇଜା ବା ଝାଡ଼ା ବାନ୍ତି ବା ଆନ୍ତରିକ ଜ୍ୱର, ହେପାଟାଇଟିସ୍, ଏସବୁ ରୋଗରୁ ରକ୍ଷା ମିଳିଥାଏ। ସେଇଥିପାଇଁ ହାତ ଧୁଆକୁ ସାବୁନ ଲଗାଇ କେଉଁ ଉପାୟରେ ସେମାନେ ହାତ ଧୋଇବେ ତାକୁ ଶିଖାଉଛୁ। ପିଲାମାନେ ନିଜ ଘରେ ବି ବାପା ମାଆଙ୍କୁ ପ୍ରୋତ୍ସାହିତ କରୁଛନ୍ତି ହାତ ଧୋଇବା ପାଇଁ। ହାତ ଧୁଆ ସହିତ ସେମାନଙ୍କର ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଦୃଷ୍ଟି ଦେଉଛୁ।
1: ଆଚ୍ଛା ପଣ୍ଡାବାବୁ, ଆପଣ ଏଇ ଯେଉଁ ମାନେ ସ୍ୱଚ୍ଛତା ପାଇଁ ଯେମିତି କହୁଥିଲେ ଯେ ବସ୍ତି ଅଞ୍ଚଳକୁ ମଧ୍ୟ ଯାଉଛନ୍ତି, ଆପଣଙ୍କର ସ୍କାଉଟ୍ ଆଉ ଗାଇଡ୍ ପିଲାଙ୍କୁ ଧରିକିରି ବସ୍ତି ଅଞ୍ଚଳରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି?
0: ବସ୍ତି ଅଞ୍ଚଳରେ ଆମେ ଅନେକ ସମୟରେ ବୁଝାଉଛୁ ପିଲାଙ୍କୁ, ପିଲାଙ୍କ ସହାୟତାରେ, ଯେ ପ୍ରତି ଘରୁ ଲୋକଙ୍କୁ ବି ଡାକି ଆଣୁଛୁ, ଯେଉଁମାନେ ଥିବେ ଘରେ ସେମାନଙ୍କୁ ଡାକି ଆଣୁଛୁ। ସଫାସୁତୁରା ଆମେ ପ୍ରଥମେ କରିକିରି ଦେଖାଉଛୁ ସେ ଅଞ୍ଚଳ ସଫାସୁତୁରା କେମିତି ରହିବା ଦରକାର, ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ, ଯେ ଆମେ ମାନସିକ ଦୃଷ୍ଟିରୁ ସୁସ୍ଥ ହେବା, ମନ ଭଲ ରହିବ, ତା ସହିତ ମଧ୍ୟ ରୋଗ ବ୍ୟାଧିରୁ ରକ୍ଷା ପାଇବା। ଅନେକ ଗୁଡ଼ିଏ ରୋଗ ଏଇ ମଇଳା ରହିବା ଦ୍ୱାରା ହୋଇଥାଏ, ଲୋକମାନେ ବି ଉତ୍ସାହିତ ହେଉଛନ୍ତି। ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବସ୍ତିକୁ କେତେବେଳେ ଯାଉ ସେତେବେଳେ ଦେଖୁ ସେମାନେ ସଫାସୁତୁରା ରହିଛନ୍ତି, ଆମେ ପୁଣି ଥରେ କିଛି କାର୍ଯ୍ୟକ୍ରମ କରିବା ସହିତ ସେମାନଙ୍କୁ ବୁଝାଇଥାଉ।
1: କୌଣସି ଅନୁଷ୍ଠାନ ତରଫରୁ ଆପଣ କିଛି ପୁରସ୍କୃତ ହୋଇଛନ୍ତି?
0: ମୁଁ ପ୍ରଧାନମନ୍ତ୍ରୀ ସିଲ୍ଡ ପୁରସ୍କାର ଦୁଇଥର ପାଇଛି, 94-95 ସହିତ 95-96 ଲଗାତାର ଦୁଇଥର ପାଇଛି। ତା ସହିତ ପରବର୍ତ୍ତୀ ସମୟରେ ବି ବର୍ତ୍ତମାନ 2018 ଜାତୀୟ ସମ୍ମାନ ପାଇଛି ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ
1: ପୁରସ୍କାର ମଧ୍ୟ ପାଇଛନ୍ତି। ଆପଣ ଯେହେତୁ ବହୁତ ଦିନ ଧରି ତ କାମ କରିଛନ୍ତି ଆମେ ଜାଣିଛୁ, ବର୍ତ୍ତମାନ ଆପଣ ଯୁବପିଢ଼ିମାନଙ୍କୁ ଆଉ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀମାନଙ୍କୁ କ'ଣ ଗୋଟେ ମାନେ ସୂଚନା ଦେବେ, କ'ଣ ଆପଣ କହିବେ ଆପଣଙ୍କର ମନ୍ତବ୍ୟଟା?
0: ଯୁବପିଢ଼ିକୁ ମୋର ଅନୁରୋଧ ରହିବ, ଭାରତରେ ବର୍ତ୍ତମାନ 33% ଜଙ୍ଗଲ ରହିବା ଜାଗାରେ ମାତ୍ର 19% ଜଙ୍ଗଲ ଅଛି। ବିଭିନ୍ନ କାରଣରୁ ଜଙ୍ଗଲ କଟା ହୋଇଯାଉଛି, ସେ ରାସ୍ତାଘାଟ ସମ୍ପ୍ରସାରଣ ହେଉ ବା କଳକାରଖାନା କୋଠାବାଡ଼ି ପାଇଁ ହେଉ, ବହୁତ କାରଣରୁ ଜଙ୍ଗଲ ସଫା ହୋଇ ଚାଲିଛି। ତେଣୁ ସମସ୍ତେ ଅନୁଭବ କରିବା ଦରକାର ଯେ ପରିବେଶକୁ ସୁସ୍ଥ ରଖିବା ଏବଂ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ କରିବା। ଗୋଟେ ଚାରା ଗଛକୁ ବିରାଟକାୟ ଦ୍ରୁମ

0: ପରିଣତ କରିବା ପାଇଁ ଦୀର୍ଘ ସମୟ ଲାଗେ, କିନ୍ତୁ ଗୋଟେ ଗଛକୁ କାଟିଦେବା ପାଇଁ ଖୁବ୍ କମ୍ ଦିନ ଲାଗିଥାଏ ବା କମ୍ ସମୟ ବି ଲାଗିଥାଏ। ତେଣୁ ସମସ୍ତେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରନ୍ତୁ ଯେ ଗଛଟିଏ ପାଇଁ ସମସ୍ତେ ଯତ୍ନଶୀଳ ହେବା, ଗଛଟିଏ ଲଗାଇଦେବାନି, କେବଳ ଗଛଟିକୁ ଯତ୍ନ କରିବା ଯେମିତି ସିଏ ଗୋଟେ ବଡ଼ ଗଛରେ ପରିଣତ ହେବ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବ, ସେଇ ମନୋଭାବ ସୃଷ୍ଟି କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସମସ୍ତେ ଗଛ ଲଗାନ୍ତୁ ଏବଂ ନିଜ ପରିବାରବର୍ଗଙ୍କୁ ମଧ୍ୟ ସେମାନେ ଆଗ୍ରହୀ କରାନ୍ତୁ, ଗଛ ଲଗାଇବେ, ଗଛର ଯତ୍ନ ନେବେ, ଗଛଟିକୁ ବଡ଼ ହେଲା ପର୍ଯ୍ୟନ୍ତ ତାକୁ ଛୁଆକୁ ପାଳିଲା ଭଳି ସେମାନେ ସ୍ନେହ କରିବେ, ଶ୍ରଦ୍ଧା କରିବେ, ତାହେଲେ ନିଶ୍ଚୟ ଆମ ସ୍ୱପ୍ନ ସାକାର ହେବ ଏବଂ ଭାରତବର୍ଷର ପରିବେଶ ବଦଳିଯିବ।
1: ଆଜି ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଏ ସମ୍ପର୍କିତ ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ମୁକ୍ତ, ନିରାପଦ, ବିଶ୍ୱାସଯୋଗ୍ୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଡିଜିଟାଲ ଆସକ୍ତି ବଢ଼ିବା ଏବଂ ଏହାର କୁପ୍ରଭାବ ସଂକ୍ରାନ୍ତ ସଦସ୍ୟ ସମ୍ବିତ ପାତ୍ରଙ୍କ ତାରକା ଚିହ୍ନିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ 2023 ପ୍ରଣୟନ କରାଯାଇଛି। ସେହି ଅନୁଯାୟୀ ପିଲାମାନଙ୍କ ଅନ୍ଲାଇନ୍ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଏହା ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରିଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ମଧ୍ୟରେ ଭାରତରେ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 31 ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136 ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 24 ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମାଝୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ବାହୁଡ଼ା ଦୃଷ୍ଟିକୋଣରୁ ଯେଉଁ ସଂଖ୍ୟାରେ ଭକ୍ତମାନେ ଆସିବେ ଦର୍ଶନ କରିବାକୁ, ତାଙ୍କର କୌଣସି ଅସୁବିଧା ନ ହଉ, ତାଙ୍କୁ ସୁବିଧାରେ ଦର୍ଶନ କରିବେ ଏବଂ ସେଠି କୌଣସି ପ୍ରକାର ଶୃଙ୍ଖଳାଗତ ଦୃଷ୍ଟିରୁ ହଉ କିମ୍ବା ଦର୍ଶନ କରିବାର ସୁବିଧା ଦୃଷ୍ଟିରୁ ହଉ କୌଣସି ପ୍ରକାର ଯେମିତି ଅସୁବିଧା ହେବନି ସମ୍ପୂର୍ଣ୍ଣ ରୂପେ ନଜର ରଖାହେଇଛି। ପ୍ରୋଟୋକଲ୍ ଅନୁଯାୟୀ ରଥଯାତ୍ରାର ଭାଗ ଭାଗ କରିକି ବିଭିନ୍ନ ଦିଗକୁ ଶ୍ରୀଗୁଣ୍ଡିଚା ଦିନ ଯେମିତି ତାକୁ ମନିଟରିଂ କରାହେଇଥିଲା, ସମାନ ଭାବରେ ବାହୁଡ଼ା ଦିନ ବି ସେହିଭଳି ଭାବରେ ତା'ର ମନିଟରିଂ କରାଯିବ।
0: ପୁରୀଠାରେ ତିନି ରଥଙ୍କର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ସଂଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର, ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72 ସରକାରୀ ଆଇଟିଆଇ ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିଲେ। COVID-19 ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକ୍ରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ି ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଣିପାଗ

0: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଦେଇ 2,02,068 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ଜୁଲାଇ ମାସ 22 ଭାରତର ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍ମରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907 ମ୍ୟାଡାମ୍ ଭିକାଜି କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଙ୍କେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ଜୁଲାଇ 22 ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ୍ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ଶାନ୍ତି, ସତ୍ୟ ଓ ପବିତ୍ରତାର ସଙ୍କେତ ବହନ କରୁଥିବା ବେଳେ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଓ ସୁଜଳା ସୁଫଳା ଧରିତ୍ରୀକୁ ପ୍ରତିନିଧିତ୍ୱ କରୁଛି। 24 ଅର ବିଶିଷ୍ଟ ଅଶୋକ ଚକ୍ର ନିରନ୍ତର ପ୍ରଗତି, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇ ରହିଛି। ଚେନ୍ନାଇର ସେଣ୍ଟ ଜର୍ଜ ପୋର୍ଟରେ ରହିଥିବା ଇତିହାସ ଆମ ଜାତିର କାହାଣୀକୁ ପ୍ରତିଫଳନ କରୁଛି। 12 ଲମ୍ବ ଏବଂ 8 ଚଉଡ଼ା ଏକ ଶୁଦ୍ଧ ରେଶମ ପତାକା ଭାରତୀୟ ସ୍ୱାଧୀନତା ଗ୍ୟାଲେରୀରେ ଝୁଲୁଛି। 1947 ଅଗଷ୍ଟ 15 ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଉଡ଼ାଯାଇଥିବା ପତାକାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଶାର ଏହା ହେଉଛି ଏକ ନିରବ ତଥା ଶକ୍ତିଶାଳୀ ପ୍ରମାଣ। 1947 ଅଗଷ୍ଟ 15 ସକାଳ 5:30 ଉଡ଼ାଯାଇଥିବା ଏହି ପତାକା ଦିଗନ୍ତ ଉପରେ ଏକ ନୂତନ ଯୁଗର ସୂର୍ଯ୍ୟୋଦୟକୁ ପ୍ରତିପାଦନ କରୁଛି। ଶତାବ୍ଦୀର ଉପନିବେଶବାଦୀ ଶାସନକୁ ସହ୍ୟ କରିଥିବା ଏକ ଜାତି ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦ, ଗର୍ବ ଏବଂ ଆଶ୍ୱସ୍ତିର ମୁହୂର୍ତ୍ତ। ଆଜି ମଧ୍ୟ ଯେଉଁମାନେ ସେଣ୍ଟ ଜର୍ଜ ପୋର୍ଟ ସଂଗ୍ରହାଳୟ ପରିଦର୍ଶନ କରନ୍ତି, ସେମାନଙ୍କ ପାଇଁ ଏହି ପତାକା ସମ୍ମୁଖରେ ଦଣ୍ଡାୟମାନ ହେବା ଏକ ନମ୍ର ତଥା ସମ୍ମାନ।

0: ରୋମାଞ୍ଚକପ୍ରଦ ଅଭିଜ୍ଞତା ଆଣିଥାଏ। ଭାରତୀୟ ଜାତୀୟ ପତାକା କେବଳ ଯେ ସ୍ୱାଧୀନତାର ପ୍ରତୀକ ତାହା ନୁହେଁ, ବରଂ ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇଥାଏ। ଭାରତୀୟ ପତାକା ସଂହିତା 2002 ତ୍ରିରଙ୍ଗାକୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନକୁ ପରିପ୍ରକାଶ କରେ। ଘରୋଇ, ସାର୍ବଜନୀନ ଏବଂ ସରକାରୀ ପ୍ରତିଷ୍ଠାନ ଦ୍ୱାରା ପତାକା ପ୍ରଦର୍ଶନ ସଂକ୍ରାନ୍ତ ନିୟମାବଳୀକୁ ଏହା ଦର୍ଶାଇବା ସହିତ ସମ୍ମାନର ସହିତ ବ୍ୟବହାରକୁ ସୁନିଶ୍ଚିତ କରୁଛି। ପରିବର୍ତ୍ତିତ ବିଶ୍ୱରେ ଭାରତୀୟ ଜାତୀୟ ପତାକା ଏକ ସ୍ଥିର ଆଶା ଏବଂ ବିଶ୍ୱାସର ପ୍ରତୀକ ହୋଇ ରହିଛି। ସଂଘର୍ଷ, ତ୍ୟାଗ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜସ୍ୱ ଉଦ୍ୟମରେ ସଳଖୀ ହୋଇଥିବା ଏବଂ ବିଶ୍ୱସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଦାବି କରିଥିବା ଏକ ଜାତିର ଅଦମ୍ୟ ମନୋଭାବକୁ ଏହି ପତାକା ସ୍ମରଣ କରାଇଥାଏ। ଦେଶକୁ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଓ ଆକାଂକ୍ଷାର ଏହା ହେଉଛି ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ
2: ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ଆଇବା କାଲି 11 ବଜେ ତକ 2 ଗୃହ ହେଲା ମୁଲତବୀ। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତି ଆସିକରି ଭିନ୍ ଭିନ୍ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉର୍ ସାରା ଦେଶେ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ। ଏଥର ପୁରା ଖବର। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଆଉ ଅଲଗା କେତେଟା ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ଲୋକସଭା ଗୃହ କାର୍ଯ୍ୟ ଆଇବା କାଲି ତକ ମୁଲତବୀ ରଖାଯାଇଛି। ଲୋକସଭାନ ଆଜି ସକାଳ ବେଳା ଗୃହ କାର୍ଯ୍ୟ ମୂଲ ହେଉନୁସାର ବିରୋଧୀ ସଦସ୍ୟ ପ୍ରତିବାଦ କରିବାନୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକେ ନଜରଥି ରଖିକରି ଗୃହକେ ପହେଲା ମଇଦାନର 12:00 ରୁ 2 ବଜେ ତକ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟଥି ସହଯୋଗ କରବାର୍କେ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ବିଲ୍ କେନ୍ସି ପ୍ରକାରର ସୁଧାର ନାହିଁ ଆସିଥିବାରୁ ଲୋକସଭାକେ ଆଇବା କାଲି ତକ ମୁଲତବୀ ଘୋଷଣା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାତି ଆଲୋଚନା କରବାର୍କେ ପୂରାପୂରି ପ୍ରସ୍ତୁତ ଅଛନ୍। ହେଲେ ଗୃହନ ଆଲୋଚନା ଲାଗିଥିବା ବିଧି ଅନୁସାରେ ଇତାକେ ଗ୍ରହଣ କରାଯିବାର ଉଚିତ। ଆଲୋଚନାର ସମୀୟାକେ ନେଇକରି ସବୁ ଦଳର ନେତାମାନଙ୍କନୁ ଶ୍ରୀ ରିଜିଜୁ ପରାମର୍ଶ ମାଗିଛନ୍। ଦେଶର ଯୁଆନ ପିଢ଼ିଙ୍କର ଭବିଷ୍ୟତକେ ନଜରଥି ରଖିକରି ସବୁ ଅଂଶୀଦାରମାନଙ୍କ ସାଙ୍ଗେ ଅର୍ଥପୂର୍ଣ୍ଣ ଆଉ ଗଠନମୂଳକ ଆଲୋଚନା କରବାର୍କେ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍।
1: चर्चा के लिए पूरी तरह से तैयार है और हमने पहले दिन से कहा है, जब चर्चा होती है तो किसी नियम के तहत होना पड़ता है और इसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ରାଜ୍ୟସଭାନ ଭିଲ୍ ସମାନ ପରିସ୍ଥିତି ଦେଖିବାର୍କେ ମିଳିଥିଲା। ଗୃହ କାର୍ଯ୍ୟ ମୂଲ ହେଉନୁସାର ବିରୋଧୀମାନଙ୍କର ହୋହାଲ୍ଲା ଲାଗି ପହେଲା ମଇଦାନର 12 ବଜେ ତକ ଉପାଧ୍ୟକ୍ଷ ହରିବଂଶ ଗୃହକେ ମୁଲତବୀ ଘୋଷଣା କରିଥିଲେ। ପ୍ରଶ୍ନକାଳ ସଂସଦୀୟ କାମର ଗୋଟିଏ ଜରୁରୀ ଅଂଶ ହୋଇଥିବାରୁ ଇତି ସହଯୋଗ କରବାର୍କେ ସେ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ହେଲେ ବାରମ୍ବାର ଅନୁରୋଧ ଉତ୍ତରୁ ଭିଲ୍ ପରିସ୍ଥିତି ପରିବର୍ତ୍ତନ ନାହିଁ ହେବାରୁ ଗୃହ କାର୍ଯ୍ୟକେ ଆଇବା କାଲି ତକ ମୁଲତବୀ ଘୋଷଣା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତି ବାବଦ ସମୀକ୍ଷା ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନ ହୋଇଯାଇଛି। ଆଇନ ଶୃଙ୍ଖଳା ଆଉ ସୁରକ୍ଷା କ୍ଷେତ୍ରଟି କେନ୍ସି ପ୍ରକାର ସାଲିସ୍ ନାହିଁ କରାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭିଡ଼ ପରିଚାଳନା ଆଉ ସୂଚନା ସଞ୍ଚାର ଉପରେ ଅଏତକା ଜୋର୍ ଦେବାର୍କେ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଇତାର ସହିତ ଭକ୍ତ ଆଉ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଆଉ ପୁଲିସ୍ର ମାର୍ଗଦର୍ଶିକା ପାଳନ କରବାର୍କେ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍। ଆଗ୍କେ ବାହୁଡ଼ା ଯାତ୍ରା ସାଙ୍ଗେ ମହାପ୍ରଭୁଙ୍କର ସୁନାବେଶ ଆଉ ନୀଳାଦ୍ରି ବିଜେତି ସବୁ ନୀତିକାନ୍ତି ଯେନ୍ତା ଠିକ୍ ଭାବେ ହେବା ସେଥିଲାଗି ଖାସ୍ ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମିଆତି ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ଦୁଇଜଣଙ୍କର ଜୀବନ ଯିବାର ଘଟଣାଟି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ପରିବାର ଲୋକର ଲାଗି ସମବେଦନା ଜଣାଇଛନ୍। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ବାବଦେ ବିସ୍ତୃତ ତଥ୍ୟ ରଖିଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ଭିନ୍ ଭିନ୍ ପ୍ରସ୍ତୁତି ବାବଦେ ସୂଚନା ଦେଇଥିଲେ। ଆଇନ ଆଉ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହିକରି ବାହୁଡ଼ା ଆଉ ସୁନାବେଶ ପରିଚାଳନା ବାବଦେ ମତାମତ ଦେଇଥିଲେ। ପୁରୀ ଶରଧାବାଲିନ ଆଜି ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ଗଲାକାଲି ଦେବୀ ସୁଭଦ୍ରାଙ୍କର ରଥ ଦର୍ପଦଳନର ଦକ୍ଷିଣ ମୋଡ଼ କରାଯାଇଥିଲା। ଜବର ବର୍ଷା ଲାଗି ରଥମାନଙ୍କର ଇନିଧିକେ ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ ନୀତି ହେବା ଋତୁରୁ ମହାପୁରୁମାନଙ୍କର ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି ମୂଲିଛି। ଆଇବା ଶୁକ୍ରବାର ଦିନ ପହପହ 4 ବଜେ ମହାପୁରୁମାନଙ୍କର ମଙ୍ଗଳାଳତି ଉତ୍ତରୁ ମୈଲମ ତଡ଼ପ ଲାଗି ରୋଷହୋମ ଅବକାଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା କରାଯାଇକରି ପହପହ 5 ବଜେ ତକ ବେଶ ଶେଷ କରାଯିବା। ତାର ଉତ୍ତରୁ ମଇଦାନର 12 ବଜେନୁ 2:30 ବଜେ ଭିତରେ ବାହୁଡ଼ା ପହଣ୍ଡି ଆଉ 3:30 ବଜେ ଗଜପତି ମହାରାଜାଙ୍କର ଛେରା ପହରା ନୀତି ହେବା। ଉପରବେଲା 4 ବଜେ ଚାରମାଳ ହିଟା ଆର୍ ଘୋଡ଼ା ଲଗାଯିବା ଋତୁରୁ ରଥଘିଚା କାମ ମୂଲ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 डायल करी निजे निजर मतामत रेकर्ड करी पार भी 1922 नंबर के मिस्ड कॉल देकरी एसएमएस जरिए आयबा 24 तारीख तक लुके निजर मतामत दे पार भी आपण माने खबर सुनुचन आकाशवाणी संबलपुर केन्द्रनु 2036 मसिया तक विकसित ओडिशा गठनती महिलामानकर गुरुत्वपूर्ण भूमिका रहबा बोली उपमुख्यमंत्री प्रभाती परिडा कहिछन दुई दिनिया कलाहांडी जिला गस्ती आसिकरी श्रीमती परिडा आज भवानीपाटना शहीद रेंडोमाझी मेडिकल कलेज सम्मिलनी कक्षन होइतबार आंचलिक सुभद्रा शक्ति भिजन सम्मिलनीति मुख्य अतिथि भाव जोग दैछन ब्लॉक स्तरीय महासंघ बीएलएफ हेउचे सबु एसएचजी आशार केन्द्र सुभद्रा योजनार आर्थिक साहाज्य व्यवहार करिकरी महिला माने जेंता उद्योगी हिकरी निजर कमानी बढ़े पार्बे सेथिलागि बीएलएफ मुखिया भूमिका नेबा बोली उपमुख्यमंत्री कहिछन महिला मानकर सशक्तिकरण लागि आरए पांठिके 15,000-30,000 टंका आउ सीआईएफके 35,00,000-60,00,000 टंका के बढ़ा जाइछि इ अवसर उपमुख्यमंत्री 9,03,50,000 टंका तितियार जिलार भिन भिन सुभद्रा शक्ति प्रकल्प उद्घाटन करिछन ए अवसर श्रीमती परिडा आजीविक ग्रामीण एक्सप्रेस योजना आउ मिलेट ऑन व्हील रो बिल शुभारंभ करिछन सम्मिलनीति कलाहांडी नवरंगपुर कोरापुट नुआपड़ा मालकानगिरी बागे 5 जिलार 561 जन बीएलएफ कार्यनिर्वाही कमिटी सदस्य जोग दैथिले तार उतरु उपमुख्यमंत्री गोष्ठी सहायक कर्मचारी मानकर संगे आलोचना करिथिले आयबा काल से रावणधारा आउ फुल्लीझरन बागीर पर्यटन स्थली गस्त करवार सहित अंगनवाड़ी कर्मी आउ महिला आउ शिशु कल्याण विभाग अधिकारी मानकर संगे आलोचना करबे बोली जनापड़ी

0: ଆମର୍ ଦେଶର ସାଂସ୍କୃତିକ ବିବିଧତା ଆଉ ଏକତା ଲାଗି 1947 ଆଜିର ଦିନେ ଭାରତୀୟ ସମ୍ବିଧାନ ସଭା ଜାତୀୟ ପତାକାକେ ଅପନେଇଥିଲା। ଇ ଦିନକେ ସୁର୍ତା କରିକିରି ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। ଆମର ଜାତୀୟ ପତାକାକେ ତ୍ରିରଙ୍ଗା ବୋଲି କୁହାଯାଇସି। ତ୍ରିରଙ୍ଗାର ଉପର ଭାଗତି ଥିବା ନାରଙ୍ଗୀ ରଙ୍ଗ ଦେଶର ଶକ୍ତି ଆଉ ସାହସର ପ୍ରତୀକ ହେଇଥିବାର ବେଳେ ମଝିର ଧୂପ ରଙ୍ଗ ଶାନ୍ତି ଆଉ ସତ୍ୟର ପ୍ରତୀକ ଆଉ ତଲ ଭାଗର ଶାଗୁଆ ରଙ୍ଗ ଦେଶର ବିକାଶ ଆଉ ଉର୍ବରତାର ପ୍ରତୀକ ଏ। ମଝି ଥିବା ନୀଲିଆ ରଙ୍ଗର ଅଶୋକ ଚକ୍ରତି ଥିବା 24 ଅଖ ନିରନ୍ତର ପ୍ରଗତିର ପ୍ରତୀକ ଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ତ୍ରିରଙ୍ଗାକେ ସବୁ ନାଗରିକମାନଙ୍କର ସାଙ୍ଗେ ଯୋଡ଼ବାର ଲାଗି ପତାକା ନିୟମାବଳୀର ସରଳୀକରଣ ଆଉ ହର୍ ଘର ତ୍ରିରଙ୍ଗା ଅଭିଯାନ ସାରା ଦେଶରେ ରାଷ୍ଟ୍ର ଚେତନାକେ ଉଜ୍ଜୀବିତ କରିଛି। ରେଲ ଷ୍ଟେସନ୍ଥି ଯାତ୍ରୀଙ୍କ ସୁରକ୍ଷାକେ ନଜରଥି ରଖିକିରି ପୂର୍ବତଟ ରେଲବାଇ ତରଫୁ କୃତ୍ରିମ ବୁଦ୍ଧିମତା AI ରୋବୋଟିକ୍ ସେବା ମୂଲ ହେଇଛି। ପହିଲା କ୍ଷେପ୍ତି ପୁରୀ ରେଲ ଷ୍ଟେସନ୍ର ଇଟାକେ ମୂଲ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବାର ତକ୍ ଇ ରୋବୋଟ୍ ପୁରୀ ନ ରହିବା। ତା ଋତୁରୁ ଭୁବନେଶ୍ୱର ରେଲ ଷ୍ଟେସନ୍ର ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବା। 40 lakh ଟଙ୍କା ଇ AI ରୋବୋଟ୍ଥି 360° କ୍ୟାମେରା ଲାଗିଛି। ଯାତ୍ରୀମାନଙ୍କର ସୁରକ୍ଷା ଦିଗେ ଇଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ବୋଲି ରେଲବାଇ ତରଫୁ କୁହାଯାଇଛି। ସ୍ୱାଧୀନତା ସଂଗ୍ରାମୀ ଆଉ ସେବା ସମର୍ପଣର ପ୍ରତୀକ ରମାଦେବୀ ଚୌଧୁରୀଙ୍କର ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଭୁବନେଶ୍ୱର ବିଧାନସଭା ପାସେ ଥିବା ତାଙ୍କର ପ୍ରତିମୂର୍ତ୍ତି ଏ ଅବସରରେ ଗୋଟିଏ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ଉପସ୍ଥିତ ରହିକରି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସମ୍ବଲପୁରଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଲାଗି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏ ବଛର ସକାଳର 5 ମହାନଗର ନିଗମ ଇଲାକାନ ରାମଧୁନ ପରିବେଷଣ ହେବାର ସହିତ ସକାଳର 9:15 ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ଇତାର ସହିତ ସବୁ ସରକାରୀ ଆଉ ବେସରକାରୀ ଅନୁଷ୍ଠାନ ସକାଳର 7:30 ଭିତରେ ଜାତୀୟ ପତାକା ଉତ୍ତୋଳନ କରାଯିବା। ଛାତ୍ରଛାତ୍ରୀମାନଙ୍କ ଲାଗି ଭିନ୍ ଭିନ୍ ପ୍ରତିଯୋଗିତାର ଆୟୋଜନ କରାଯିବାର ସହିତ 1, 12, 13 ରିଜର୍ଭ ପୁଲିସ ଗ୍ରାଉଣ୍ଡନ ପ୍ୟାରେଡ୍ ଅଭ୍ୟାସ କରାଯିବା ବୋଲି ବୈଠକନୁ ଜଣାପଡ଼ିଛି। ପାଣିପାଗ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ତାର ପାଖର ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସାଙ୍ଗେ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଆଉ ମଧ୍ୟପ୍ରଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଇବା ଶୁକ୍ରବାର ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ତକ 613.62 ଫୁଟ ରହିଥିଲା। ଇ ସମିଆତି ଜଳଭଣ୍ଡାରନୁ 12 ଗେଟ୍ ଦେଇକରି ଫି ସେକେଣ୍ଡଟି 2,02,068 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 2,26,149 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ଶେଷ ମୁଖ୍ୟ ଖବର ଫେର ଘାଏ। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆଉର୍ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତି ଆସିକରି ଭିନ୍ ଭିନ୍ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।
1: ପ୍ରସାର ଭାରତୀ କେ ପାସ୍ ହେ ଭାରତୀୟ ସଂସ୍କୃତି କି ଅନମୋଲ ଧରୋହର। ଇସ୍ମେ ଶାମିଲ ହେ ଶାସ୍ତ୍ରୀୟ ସଙ୍ଗୀତ, नृत्य, साहित्य, नाट्य विधाएं, धारावाहिक, वृत्त चित्र और अन्य दुर्लभ रिकॉर्डिंग और अब आप आकाशवाणी और दूरदर्शन के खजाने की DVDs और CDs हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना तो लॉग ऑन कीजिए www.prasarbharatiarchives.co.in। याद रहे www.prasarbharatiarchives.co.in।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ. ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ. ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ. ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି. ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ୍. ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି. ଦ୍ୱିତୀୟ ଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2:00 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ. ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା. ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି. ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନିବୋଟରେ ଗୃହୀତ ହୋଇଥିଲା. ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ. ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ 12:30 ଏବଂ ପରେ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ. ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି. ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ 2 ଥରରେ 2:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା. ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି.
1: पूरी तरह से तैयार है और हमने पहले दिन से कहा है. मैं अनुरोध करता हूं कि चर्चा कब होना है, चर्चा का ड्यूरेशन और किस नियम के तहत होना है. माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए.
0: ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ. ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ. ପୂର୍ବାହ୍ନ 11:00 ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା 6ଷ୍ଠ ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ. ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ. ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ବନ କରାଯାଇଥିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ

ଉନ୍ମୋଚନ କରିଛନ୍ତି। ସ୍କୋପଜେ ସହରସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ, କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା, ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ମାସିଡୋନିଆକୁ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60-61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60-62 ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 564,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ୍ ଶିବିର ଏବଂ 202 ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000 ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଜଣ ଲୋକ ଅଟକି ରହିଥିଲେ। ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ, ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ସୁରକ୍ଷା କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟରରୁ ଅଧିକ ରେଳପଥରେ ଚତୁର୍ଥ ପର୍ଯ୍ୟାୟ କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରେଳପଥ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 2014-15 ଆର୍ଥିକ ବର୍ଷରେ 135 ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ମାତ୍ର 2 ଦୁର୍ଘଟଣା ଘଟିଥିବା ନେଇ ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ପ୍ରସ୍ତୁତ ଦେଶର ଦ୍ୱିତୀୟ ମାହି ଶ୍ରେଣୀର ଆଣ୍ଟି ସବ୍ମେରିନ୍ ଯୁଦ୍ଧପଥ INS ମାଲଭାନ ନୌସେନାରେ ସାମିଲ ହୋଇଛି। କର୍ଣ୍ଣାଟକର କରୱାର୍ଠାରେ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ APସିଂହ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧପଥ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ସଂସଦ ଅଭିମୁଖେ ଗତ ସୋମବାର ଶୋଭାଯାତ୍ରା ଅବସରରେ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳପ୍ରୟୋଗ ନେଇ ଆଗତ ଏକ ମାମଲାର ପ୍ରାଥମିକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ DK ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍କୁ 4 ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। CCTV ତଥା ଭିଡ଼ିଓଗ୍ରାଫି ଆଧାରରେ ମାତ୍ରାଧିକ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି

0: ସେପ୍ଟେମ୍ବର 11 ତାରିଖକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ଆଧାରିତ ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରାଥମିକ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଯୁକ୍ତି ଉପସ୍ଥାପନ କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ଦେଶରେ 50 ଓଟିଟି ପ୍ଲାଟଫର୍ମକୁ ସରକାର ବନ୍ଦ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଅଭିଯୋଗ ନେଇ ସେହି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି, ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଭଦ୍ରକ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 8,50,00,000 ଟଙ୍କା ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ମସିହା ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ।
3: ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟେ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟେ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ, ଗୋଟେ ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବପର ହୋଇପାରିଛି। କେବଳ ରାସ୍ତାର ପ୍ରଶସ୍ତିକରଣ, ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ, ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି, ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି।
2: ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
4: କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ, ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ, କାରଣ ବହୁ ପ୍ରତୀକ୍ଷିତ ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ, ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଯେଉଁପରି ଭାବରେ ଅବ୍ୟବସ୍ଥା ହିସାବରେ ଦୀର୍ଘ ବର୍ଷ ସ୍ୱାଧୀନତାର 77 ପରେ ମଧ୍ୟ ଭଦ୍ରକକୁ କେବଳ ତୁଷ୍ଟିକରଣ ରାଜନୀତି ପାଇଁ ଅବହେଳିତ କରାଯାଇଥିଲା, ତାର ଅନ୍ତିମ ଘଟିଛି। ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ, ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି।
2: ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ତିନି ରଥରେ ଛେରା ପହଁରା କରିଥିବା ବେଳେ ତିହିଡି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ଯୋଗଦେଇ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ କହିଛନ୍ତି,
5: ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି ଏଇ ଜଗନ୍ନାଥ ସଂସ୍କୃତିକୁ ନେଇ ଏ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷ ଯାତ୍ରା, ତେଣୁ ଏ ଅବସରରେ ମୁଁ ଆଶା କରିବି ସମସ୍ତେ ସେବା ସ୍ୱଚ୍ଛତା ଏବଂ ସମର୍ପଣ ଭାବ ନେଇକରି ଯଦି ତାଙ୍କ ଜୀବନ ମାର୍ଗରେ ଚାଲିବେ ନିଶ୍ଚିତ ଭାବରେ ଏକ ସୁନ୍ଦର ସଂସାର ଗଠନ ହୋଇପାରିବ।
2: ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4th ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ

0: ଉତ୍ତର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀରେ 1326 ଭୋଟ କେନ୍ଦ୍ର ଥିବାବେଳେ ଆଉ ଅଧିକ 377 ବୁଥ୍ ବୃଦ୍ଧି ପାଇଥିବାବେଳେ 1,84,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ କ୍ଷେତ ଖମର କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଖରିଫ ଧାନ ଫସଲର ପରିଚାଳନା। ଏ ସମ୍ପର୍କରେ ଶୁଣିବା କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡ଼ କିରେର ମୃତ୍ତିକା ବୈଜ୍ଞାନିକ ଡକ୍ଟର ମନୋଜ କୁମାର ଜେନାଙ୍କ ସହ ଆଲୋଚନାର ଦ୍ୱିତୀୟ ଭାଗ। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ଏହି ବିରତି ପରେ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ହେଇଗଲେ କ'ଣ ହେବ, ଫୁଲ ଆସିବା ପୂର୍ବରୁ ଗଛଟା କଅଁଳିଆ ଥିବ, ନରମ ଥିବ, ତାକୁ ଆମେ ହଳ କରିକିରି ମାଟିରେ ମିଶେଇଦେବା।
1: ଆଚ୍ଛା ସାର୍, ଯେଉଁ ଢିପ ଜମି ଅଛି ଗୋଡ଼ା ଜମି, ଯେଉଁଥିରେ ପନିପରିବା ଚାଷ କରୁଛନ୍ତି କି ଅଲଗା କିଛି ଚାଷ ହେଉଛି, ସେଇଥିରେ ବି କରିହେବା କାଇଁ? ଏଇଟା
0: ସେଟା ତ ଏଇ ବର୍ଷା ଦିନେ କରିହେବ, କିନ୍ତୁ ଆମେ ସେଥିରେ ଟିକେ ଯୋଉ ଡ୍ୟୁରେସନଟାକୁ ଟିକେ କମେଇ ଦେବା।
1: ଆଜ୍ଞା ଆଜ୍ଞା।
0: ଅଳ୍ପ ବଢ଼ିଥିବ ଗଛଟା, ପାଖାପାଖି 30 ଦିନ ମାସେ ପାଖାପାଖି ଯଦି ରଖିବା, ମାଟି ଯେତିକି ଓଦା ବି ଥିବ, ଆମେ ବର୍ତ୍ତମାନ ରୋଟାଭେଟର ହେଲାଣି, ମାଟିକୁ ପୁରା ଭଲ କରି ଏଇ ମାଟି ସହିତ ମିଶେଇ ଦେଇପାରିବ।
1: ତ ସେନ୍ତା କରିକି ଫେର ଆମେ ପନିପରିବା ସବୁ ଚାଷବାସ କରିପାରିବା,
0: କିମ୍ବା ଯୋଉଠି ପଟାଳି କରିକି କରୁଛନ୍ତି ଅଳ୍ପ ଜାଗାରେ ମଧ୍ୟ କରି ଧଣିଚା କରିକି ମଧ୍ୟ ଖୁସେଇ ଦେଇକି ମଧ୍ୟ ଆମେ ତାକୁ ମଧ୍ୟ ମାଟିରେ ମିଶେଇ ଦେଇପାରିବା।
1: ଆଜ୍ଞା।
0: ଆଉ ବିଭିନ୍ନ ଫଳ ଗଛ ଅଛି, ତାର ଯୋଉ ଗଛ ଚାରିପଟେ ଧଣିଚାକୁ ଦେଇକିରି ଆମେ ତାକୁ ଖୁସେଇ ଦେଇକି ମଧ୍ୟ ମିଶେଇ ଦେଲେ ମଧ୍ୟ ବହୁତ ବଢିଆ ତାର ରେଜଲ୍ଟ ମଧ୍ୟ ଆମେ ପାଉଛୁ।
1: ଧାରଣା ଅଛେ କି ଯେନ୍ ଧାନ ରୁଆ କରବାର ଆଗରୁ ହିଁ ଏଟା କରାଯାଇସି, ଇତାର ନୁ ଫେର ଆମେ ବାହାରି ପାରମା ଯେ ଯେନ୍ ଫଳ ଗଛ ତାର ତଲେ ଫେର ଦେଇପାରମା, ତାର ପନିପରିବା ଚାଷ କରୁଛୁ ବୋଲେ ସେଠାନେ ଫେର କରିକି
0: ବର୍ଷା ଦିନ କରିପାରମା, ଯୋଉଠି ଜଳସେଚନ ସୁବିଧା ଅଛି ଅଲଗା ସମୟରେ ବି କରିବା।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: କିନ୍ତୁ ଆଉ ଗୋଟେ ଜିନିଷ, ଆମର ସାଧାରଣତଃ ରୁଆ ଧାନ ପାଇଁ ଆମେ କହୁଛନ୍ତି ସବୁଜ ସାର କରିବେ ତାପରେ ରୋଇବା।
1: ଆଜ୍ଞା।
0: କିନ୍ତୁ ଆମର ଯୋଉଠି ବୁଣା ଧାନ ଅଛି ଏଇଟା ମଧ୍ୟ କୁହାହଉଛି, ତାକୁ ଗ୍ରୀନ ମାନ୍ୟୁରିଂ ନ କରିକି ତାକୁ କୁହାହଉଛି ବ୍ରାଉନ ମାନ୍ୟୁରିଂ। ସେଥିରେ କଣ କରାହୁଏ, ଧାନ ସହିତ ଧଣିଚାକୁ ମିଶେଇକିରି ବୁଣା ହେଇଯାଏ।
1: ଆଜ୍ଞା ଆଜ୍ଞା।
0: ହେଲା, ସେଥିପାଇଁ ଯେହେତୁ ଏଇଟା ଗୋଟେ ଯଦି ଆମେ କହିବା, ଯେହେତୁ ଆମେ କଣ କରିବା ଏଠି କାଦୁଅ କରିକି ମିଶେଇ ପାରିବା ନାହିଁ, ସେଥିରେ ଗୋଟେ ଘାସ ମରା ଅଛି 2-4D।
1: ଆଜ୍ଞା।
0: ହେଲା, ଯେତେବେଳେ ଧଣିଚା ଆଉ ଧାନ ବଢ଼ିଯିବ, ଆମେ ପାଖାପାଖି ସେଇ କ୍ଷେତ୍ରରେ ଧଣିଚା ଯେତିକି ଅଛି, ଯେତିକି ମଞ୍ଜି ଅଛି, ଆମେ ଧାନ ପରିମାଣ ଟିକେ ଆମେ ଟିକେ ଅଧିକା ପରିମାଣର ମଞ୍ଜିକୁ ବ୍ୟବହାର କରିବା। ଯେତେବେଳେ ଗଛ ହେଇଯିବ, ଧଣିଚା ଗଛ ଆଉ ଧାନ ଗଛ ବଢ଼ିବ, ସେଇ ଯୋଉ ଘାସ ମରା 2-4D ଆମେ ବ୍ୟବହାର କରିବା, ସେଥିରେ ସେ ଧାନ ଗଛର କିଛି କ୍ଷତି ହେବନି, ଧଣିଚାକୁ ସିଏ ମାରିଦେବ। ମାରିଦେଲେ କ'ଣ ହେବ, ଯେତେବେଳେ ଆମେ ବେଉଷଣ କରିବା, ସେଟା ଯେହେତୁ କ'ଣ ହେବ, ଧୂସର ହେଇଯିବ, ବ୍ରାଉନ ହେଇଯିବ, ସିଏ ଧୀରେ ଧୀରେ ମରିଯିବ ଗଛଟା, ଆଉ ଯୋଉ ଯବକ୍ଷାଯାନ ବିବର୍ଦ୍ଧନ କରିଥିବ ସେ ମାଟିକୁ ପଳେଇ ଆସିବ। ସେଇ କ୍ଷେତ୍ରରେ ଆମେ କାଦୁଅ କରିକି ଯୋଉ ସବୁଜ ସାର ହିସାବରେ ନ କରିକି ମଧ୍ୟ ବ୍ରାଉନ ମ୍ୟାନିୟରିଂ ହିସାବରେ ମଧ୍ୟ କରାଯାଇପାରିବ, ସେଟା ପ୍ରାୟତଃ ଆମେ ଚାଷୀ ଭାଇମାନେ ଚାହିଁଲେ କରିପାରିବେ।
1: ଆଜ୍ଞା ଆଜ୍ଞା।
0: ଆଉ ଯୋଉ ଆମେ ମାଟିରେ ମିଶେଇଲେ ଆମେ ସାଙ୍ଗେ ସାଙ୍ଗେ ରୋଇବା ନାହିଁ।
1: ଆଜ୍ଞା।
0: ସେଟା ଯୋଉ ଧଣିଚାଟା ସଢ଼ିବା ପାଇଁ ସମୟ ଲାଗିବ, ସେଥିପାଇଁ ଆମେ 10 ଦିନ।
1: ଆଜ୍ଞା।
0: 10 ଦିନ ପରେ ଆମେ ତାକୁ ରୋଇବା, ଆଉ ଦେଖିଥିବେ ମାଟିଟା ପୁରା ଭୁରଭୁରିଆ ହେଇଯାଇଥିବ, ହାଲୁକା ହେଇଯାଇଥିବ, ସେଇ କ୍ଷେତ୍ରରେ ଆମେ ଏଇ ସବୁଜ ସାରର ଫାଇଦାଟା ଆମେ ନେଇପାରିବା।
1: ଅନେକ ଚାଷୀ ଭାଇ ବହିନ ମାନେ କରୁଛନ୍ ସାର୍, ଏଟା ମାନେ ଯୋଉ ଅଞ୍ଚଳରେ ନାଇଁ କରୁଥିଲେ ସେମାନେ ଫେର କରବାର ଆରମ୍ଭ କଲେନ ବୋଇଲେ, ଆରୁ ଗୋଟେ ରହିଲା ଯେନ୍ ଆଜଲା କଥା, ବୋଇଲେ ତାର ବିଷୟରେ ଫେର ଆମର ଚାଷୀ ଭାଇ ବହିନ ମାନେ କହିବେ, କିଛି ଚାଷୀ ଭାଇ ବହିନ ତ କରୁଛନ୍, ହେଲେ ଟିକେ କହିଲେ ସଭେ ଟିକେ ଜାଣିବେ।
0: ଆଜଲାଟା ଗୋଟେ ଆମର କହୁଛି ଅଣ୍ଡର ଫର୍ନ, ଏଟା ଗୋଟେ ଫର୍ନ ଜାତୀୟ ଉଦ୍ଭିଦ।
1: ଆଜ୍ଞା ଆଜ୍ଞା।
0: ଏଟା ଆକ୍ୱାଟିକ ମାନେ ପାଣିରେ ସିଏ ରହେ, ଆଉ ପାଣିରେ ଚେର ତାର ହେଇଥିବ, ସେ ପାଣିରୁ ଖାଦ୍ୟ ସଂଗ୍ରହ କରିକି ହୁଏ। ଆଉ ଭିଏତନାମ ଗୋଟେ ଦେଶ ଅଛି, ଆଜଲାକୁ ପୂଜା କରାହଉଛି, ତାର ଏତେ ବ୍ୟବହାର ଅଛି ତାକୁ ପୂଜା। ଆମେ ଧାନ ଫସଲ କଥା ତ ଆଜି ଆଲୋଚନା କରୁଛନ୍ତି, ଧାନ ଛଡ଼ା ଗୋଖାଦ୍ୟ ହିସାବରେ ବ୍ୟବହାର କରୁଛି, କୁଡ଼ା ଖାଦ୍ୟ ହିସାବରେ ବ୍ୟବହାର କରାହଉଛି, ଛେଳି ମେଣ୍ଢାକୁ ଖାଦ୍ୟ ହିସାବରେ ବ୍ୟବହାର କରାହଉଛି। ଆଉ ଆଜଲାଟା ଯେହେତୁ ଫର୍ନ ଜାତୀୟ ଉଦ୍ଭିଦ, ସେଥିରେ ଗୋଟେ ଆନା ବାୟାନା ଆଜୋଲି କହିକିରି ଗୋଟେ ନୀଳ ହରି ଶୈବାଳ ତା ପତ୍ରର ଖୋପରେ ବାସ କରୁଛି, ଯୋଉ ଖୋପ ଅଛି ସିଏ ବାୟୁମଣ୍ଡଳରୁ ନିଷ୍କ୍ରିୟ ଯବକ୍ଷାଯାନ ଆଣିକି ବିବନ୍ଧନ କରୁଛି। ଯେମିତି ଆମେ ଧଣିଚା କଥା ଆଲୋଚନା କରୁଥିଲେ ଚେରରେ କରୁଥିଲା, ଇଏ ତାର ପତ୍ରରେ କରୁଛି। ହେଲା, ସିଏ ଯୋଉ ବିବନ୍ଧନ କରୁଛି ତାକୁ ଯେତେବେଳେ ଆଜଲାକୁ ଆମେ ମାଟିରେ ମିଶେଇ ଦେଉଛନ୍ତି ସବୁଜ ସାର ହିସାବରେ, ସିଏ କ'ଣ ହେଉଛି, ଯବକ୍ଷାରଯାନ ଯୋଉ ବିବନ୍ଧନ କରୁଛି ପ୍ରାୟ ଆମର 20-40 kg ନାଇଟ୍ରୋଜେନ୍ ସିଏ ମଧ୍ୟ ଆମେ ଆଜଲା ମାଧ୍ୟମରେ ପାଇପାରୁଛନ୍ତି। ହେଲା, ସେଥିପାଇଁ ଆଜଲାକୁ ଆମେ କେମିତି ବ୍ୟବହାର କରିବା ଧାନ ଫସଲରେ, ଆମେ ବହୁତ ଜାଗାରେ କ'ଣ କରିଛି, ମାନେ ଧାନ ରୋଇବା ପୂର୍ବରୁ ଜମିକୁ ହଳ କରୁଛନ୍ତି।
1: ଆଜ୍ଞା ଆଜ୍ଞା।
0: ଆମେ 6 ଇଞ୍ଚ ପାଣି ବାନ୍ଧିକି ରଖିଦେବା, ହଳ କରିକି 6 ଇଞ୍ଚ ପାଣି ବାନ୍ଧିକି ରଖିଦେବା, ତାପରେ କିଛି କଞ୍ଚା ଗୋବରକୁ ଆମେ ତାକୁ ଛିଞ୍ଚିଦେବା, ସବୁଆଡ଼େ ଛିଞ୍ଚିଦେବା।
1: ଆଜ୍ଞା।
0: ତାପରେ କ'ଣ କରିବା, 4 କ୍ୱିଣ୍ଟାଲ ଫ୍ରେଶ୍ ଆଜଲା, ସଜ ଆଜଲାକୁ ନେଇକି ଛାଡ଼ିଦେବା। ଛାଡ଼ିଦେଲେ କ'ଣ ହେବ, 10-15 ଦିନରେ ଦେଖିବେ ଆଜଲାଟା ପୁରା ମାଡ଼ିଯିବ ସବୁଆଡ଼େ, କାରଣ ଯୋଉଠି ପତ୍ର ଛିଣ୍ଡିଲା ଭଳିଆ ହେଲା ସେଠି ଗୋଟେ ଗୋଟେ ଗଛ ସୃଷ୍ଟି ହେଇଯିବ।
1: ଆଜ୍ଞା।
0: ବହୁତ ସହଜରେ ହେଇଯିବ ସେଇ ଆଜଲାକୁ, ତାପରେ ଗୋଟେ ଜାଲି ଦେଇକିରି ପାଣିଟାକୁ ବାହାର କରିଦେବା, ତାକୁ ହଳ କରିକିରି ମାଟିରେ ମିଶେଇଦେବା। ସେଇ ଆଜଲା ମିଶିଗଲେ ଯୋଉ ଯବକ୍ଷାରଯାନ ବିବର୍ଦ୍ଧନ କରିଥିଲା ସିଏ ପଳେଇ ଆସିଲା, ମାଟିରେ ଜୈବିକ ପଦାର୍ଥ ବଢ଼ିଲା, ଜଳ ଧାରଣ ଶକ୍ତି ବଢ଼ିଲା, ସବୁଜ ସାର ହିସାବରେ ଧଣିଚାର ଯାହା ବ୍ୟବହାର ଏଥିରେ ମଧ୍ୟ ହେଲା।
1: ଆଜ୍ଞା।
0: ଏଇଟା ଗଲା ଆମେ ସବୁଜ ସାର ହିସାବରେ ବ୍ୟବହାର କଲେ। ଆଉ ଗୋଟେ ବ୍ୟବହାର ହେଉଛି, ଆମେ ଧାନ ରୋଇ ସାରିଲେ ଆମେ ତ ପ୍ରାୟ DAP ସାର ଦେଉଛନ୍ତି, ଏହା ପାଇଁ ଫସ୍ଫରସ୍ ଟିକେ ଦରକାର, ଧଣିଚା ପାଇଁ ମଧ୍ୟ ଯଦି ଆମେ ସିଙ୍ଗିଲ ସୁପର ଫସ୍ଫେଟ୍ ସାର ଦେଇପାରିବା ବହୁତ ଭଲ, ସେଥିପାଇଁ ପାଇଁ ଧାନ ପାଇଁ ଯାହା ସୁପର ସାର ଦରକାର ଫସଫେଟ୍ ଜାତୀୟ ସାର ଆମେ ଧଣିଚାକୁ ଦେବା ଆଉ ଧାନ ପାଇଁ ଦେବା ନାହିଁ
1: ଆଜ୍ଞା,
0: ଯାହାଦ୍ୱାରା ଧଣିଚା ବି ଭଲ ବଢ଼ିବ, ଯବକ୍ଷାରଜାନ ଭଲ ବିବନ୍ଧନ ହେବ। ଆଜୋଲା କ୍ଷେତ୍ରରେ ମଧ୍ୟ ଆମେ ଧାନ ରୋଇ ସାରିଲା ପରେ 2-4 ଦିନ ପରେ ଅଳ୍ପ ପାଣି ରଖିକିରି ଆମେ ଆଜୋଲାକୁ ଛାଡ଼ିଦେବା, ସେଇ ଏକର ପ୍ରତି 4 କ୍ୱିଣ୍ଟାଲ ସଜ ଆଜୋଲା, କାରଣ ଏଠି 90% ପାଣି ଥାଏ ବୁଝିପାରିଲେ, ତ ସେ ଫ୍ରେସ୍ ଆଜୋଲାକୁ ଛାଡ଼ିଦେଲେ ସିଏ ସର ଭଳିଆ ମାଡ଼ିଯିବ। ତାଦ୍ୱାରା ଲାଭ କ'ଣ ହେବ, ସେ ପ୍ରଥମେ ଘାସ ସମସ୍ୟା ଦୂର କରିଦେବ, ଘାସ ଆଉ ବାହାରି ପାରିବ ନାହିଁ।
1: ଆଜ୍ଞା ଆଜ୍ଞା।
0: ତାପରେ ଯେତେବେଳେ ଆମେ ତାକୁ କ'ଣ କରିବା, ପାଣି ଜାଲି ଗୋଟେ ବସେଇକିରି ପାଣି ବାହାର କରିଦେବା, ଆମେ ଯଦି ବିଲରେ ଚାଲିଯିବା ବି ସେ ସବୁ ମାଟିରେ ଲାଗିକି ସେ ପଚିଯିବ।
1: ଆଜ୍ଞା,
0: ପଚିଗଲେ ଯବକ୍ଷାରଜାନ ଧୀରେ ଧୀରେ ଗଛକୁ ଉପଲବ୍ଧ ହେବ, ତା ଛଡ଼ା କିଛି ହରମୋନ ଭିଟାମିନ ମଧ୍ୟ ସେ ଛାଡ଼ିବ, ଯାହାଦ୍ୱାରା ଗଛ ବୃଦ୍ଧିରେ ମଧ୍ୟ ସାହାଯ୍ୟ ହେବ। ସେଥିରେ ଗୋଟେ ଆମର ଲାଭ ହେଲା କ'ଣ, ଆମେ ଯେଉଁ ୟୁରିଆ ସାର ଡିପେଣ୍ଡ କରୁଥିଲେ, ୟୁରିଆ ସାର ବ୍ୟବହାର ଆମେ କମ୍ କରିଦେଇପାରିବା, ଇଭିନ 25-50% ଆମେ କମେଇ ଦେଇପାରିବା।
1: ଆଜ୍ଞା ଆଜ୍ଞା।
0: ଆମେ ଯେହେତୁ ହାଇଲ୍ଡିଂ କରୁଛନ୍ତି, ହାଇବ୍ରିଡ୍ କରୁଛନ୍ତି, ନିହାତି ଭାବରେ ଯବକ୍ଷାରଜାନ ଟିକେ ଅଧିକା ଦରକାର। ଆମେ ପୁରା ବନ୍ଦ ନ କରିକି ମଧ୍ୟ ଆମେ କିଛି ପରିମାଣର ଆମେ 25-50% ସାରକୁ ଆମେ କମେଇ ଦେଇପାରିବା। ବର୍ତ୍ତମାନ ଯେଉଁ ସାର ସଙ୍କଟ ଅଛି ତାଦ୍ୱାରା ସେଟା ମଧ୍ୟ ଦୂର ହେଇପାରିବ। ଆଉ
1: ସାର୍ ଯେନ୍ କହୁଥିଲେ ଯେ ଆଗରୁ ଯଦି କରୁଛନ୍ ବେଲେ ପାଣି ଟିକେ ବାନ୍ଧିକରି ରଖବେ, ସେଠାନେ ଯେନ୍ କଚା ଗୋବରଟା ଛିଟବେ, ବେଲେ ଯଦି ରୁଆ ହେଇଯାଇଛେ ତାର ବାଦେ ବି କଚା ଗୋବର ଦେଇ
0: ରୁଆ ଗୋବରରେ ଆମେ ଯଦି ଡିଏପି ସାର ଦେବା ନିହାତି।
1: ଆଚ୍ଛା,
0: ମୁଁ ସେ ବିଷୟରେ ବି ଆଲୋଚନା କରିବି ଆମେ ଖାଦ୍ୟ ସାର ପରିଚାଳନାରେ। ଡିଏପି ସାର ଦେଲେ ଯୋଉ ଫସ୍ଫରସ୍ ଅଛି ସେଥିରେ 46% ଫସ୍ଫରସ୍ ଅଛି।
1: ଆଜ୍ଞା ଆଜ୍ଞା।
0: ସେଥିରେ ଯୋଉ ଫସ୍ଫରସ୍ ଅଛି ଧାନ ପାଇଁ ଆମେ ଦେଉଛନ୍ତି, ତା ସହିତ ସେଥିରେ ମଧ୍ୟ ଆଜୋଲାଟା ବଢିବାରେ ସାହାଯ୍ୟ କରିବ। କଞ୍ଚା ଗୋବର
1: ଦେବାର ଲାଗି ଦରକାର ନାଇଁ ପଡେ,
0: ଆମେ ବହୁତ ଜାଗାରେ ବି ସିଙ୍ଗଲ ସୁପର ଫସ୍ଫେଟ୍ ସାର ଦେଲେ ଭଲ, କିନ୍ତୁ ଯେହେତୁ ଆମେ ସବୁଜ ସାର ହିସାବରେ କରିବା, ଯୋଉଟା ଶସ୍ତାରେ ମିଳୁଛି ସୁବିଧାରେ ମିଳୁଛି ଆମେ ସେଟା ବ୍ୟବହାର କରିପାରିବା।
1: ଆଜ୍ଞା ଆଜ୍ଞା।
0: ଏଥିରେ କଞ୍ଚା ଗୋବର ନଦେଲେ ମଧ୍ୟ କିଛି ଅସୁବିଧା ନାହିଁ, ଆମେ ତାକୁ ବ୍ୟବହାର କରିପାରିବା।
1: ଆଜ୍ଞା।
0: ଆଉ ଦେଖିବେ ଭଲ ପିଲ ବି ଦଉଛି, ଯେହେତୁ ଘାସ ସମସ୍ୟା ଦୂର ହେଉଛି, ଆମେ ଘାସ ମରା ବି ଖର୍ଚ୍ଚ କମିଯାଉଛି,
1: ମାନେ ଯେନ୍ ଘାସ ବାସିବାର ଯେନ୍ ସମସ୍ୟା ହେସି ଲେବର ଲାଗି ତାର ବି ସମାଧାନ ବାହାରିଗଲା।
0: ଆଜ୍ଞା ଆଜ୍ଞା।
1: ସାର୍ ଆମେ ତ ଏଇ ଯେନ୍ କ୍ଷେତ ବଚା ଅଭିଯାନରେ ସବୁ ଚାଲୁଛୁ ଏଖେନ୍,
0: ଆଜ୍ଞା ଆଜ୍ଞା,
1: ଆଉ ତାର ଲାଗି ଖାଲି ଗୋଟେ ଉପାୟ କରିଲେ ତ ନୁହେଁ, ବହୁତ କିଛି ଉପାୟ ମାନେ ଅଛେ।
0: ଆଜ୍ଞା।
1: ଆରୁ ଆଗରୁ ଫେର ଆମର ଏଇ ଯେନ୍ ପୁରୁଖାର ଯେନ୍ ଚାଷୀମାନେ ଥିଲେ ସେମାନେ ବିଶେଷ କରି ଯେନ୍ ପିଡ଼ିଆ ମାନକେ ବହୁତ ଦେଉଥିଲେ, ଯେନ୍ତାକି ନିମ୍ ପିଡ଼ିଆ ହେଲା କି ଆମର ଯେନ୍ ଟୋଲ ପିଡ଼ିଆ ହେଲା, ସରସର ପିଡ଼ିଆ ହେଲା, ଏସବୁ ଯେନ୍ ପିଡ଼ିଆ ମାନକେ ସେମାନେ ଦେଇକରି ଚାଷବାସ କରୁଥିଲେ କେତେ ସୁନ୍ଦର ଭାବରେ, ବେଲେ ଇ ମାନକେ ଫେର ବ୍ୟବହାର କରିହେବା କାହିଁ କେନ୍ତା କରିହେବା ସେ ବିଷୟରେ ବି କହିବେ।
0: ପିଡ଼ିଆ କଥା କହିଲା ବେଳକୁ ଆମର ସାଧାରଣ ବହୁତ ଜାଗାରେ କହୁଛନ୍ତି, ଆଜ୍ଞା ପିଡ଼ିଆ କୁ ତ ଆମେ ଗାଈକୁ ଖାଇବାକୁ ଦେଉଛୁ, ଗୋଖାଦ୍ୟ ହିସାବରେ ବ୍ୟବହାର ହେଉଛି, ଆମେ ପୁଣି କାହିଁକି ଧାନ ଜମିରେ ବା ଏରେ ଦେବୁ। ଏଇଠି ମୁଁ ପିଡ଼ିଆ କଥା କହିଲାବେଳେ ସବୁବେଳେ ମନେ ରଖିଥାନ୍ତୁ ଯେ ଆମେ ଯେଉଁଥିରେ ଗୋଖାଦ୍ୟ ହିସାବରେ ବ୍ୟବହାର ହେଉନାହିଁ, ନିମ୍ବ ପିଡ଼ିଆ ହେଲା, କରଞ୍ଜ ପିଡ଼ିଆ ହେଲା, ଏବେ ଟୋଲ ପିଡ଼ିଆ କଥା କହୁଥିଲେ, ଆମର ବହୁତ ଟୋଲ ହେଉଛି, ତେଲ ବାହାର କଲା ପରେ ପିଡ଼ିଆ ରହିଯାଉଛି, ସେଇ ପିଡ଼ିଆକୁ ମଧ୍ୟ ଆମେ ବ୍ୟବହାର କରିପାରିବା।
1: ଆଜ୍ଞା।
0: ଏଥିରେ କ'ଣ ହେଉଛି, ଆମେ ସାଧାରଣ ଯେଉଁ ସଢ଼ା ଗୋବର ଖତରେ ଯେତିକି ପରିମାଣରେ ଯେଉଁ ଖାଦ୍ୟ ସାର ଅଛି, ପିଡ଼ିଆରେ ଅଧିକ ପରିମାଣରେ ଖାଦ୍ୟ ସାର ଅଛି। ଆମେ ଯଦି ଦେଖିବା ନାଇଟ୍ରୋଜେନ୍ ପାଖାପାଖି 2-3% ପାଖାପାଖି ଅଛି, ଫସ୍ଫରସ୍ ମଧ୍ୟ 1% ପାଖାପାଖି ଅଛି, ପଟାସ୍ ମଧ୍ୟ ଅଧିକା ଅଛି, ସେଥିପାଇଁ ଏହାକୁ କୁହାଯାଉଛି କନ୍ସେନ୍ଟ୍ରେଟେଡ୍ ଅର୍ଗାନିକ୍ ମେନ୍ୟୁର,
1: ମାନେ
0: ଅଧିକା ପରିମାଣରେ ବି ଖାଦ୍ୟ ସାର ଅଛି,
1: ମାନେ ଗୌଣ ସାର ମାନେ ଆମେ ଦେବା ଲାଗି ଭୁଲି ଯାଉଛୁ ସେସବୁ ଏଥିରେ
0: ଅଛି। ଆଉ ଗୋଟେ ଜିନିଷ ଅଛି କ'ଣ, ଆମେ ତ ଏଟାକୁ ଗୋଖାଦ୍ୟ ହିସାବରେ ବ୍ୟବହାର କରୁନାହାନ୍ତି, ତାପରେ ଆହୁରି ସୋରିଷ ପିଡ଼ିଆ କଥା ଯେଉଁ କହିଲେ, ସୋରିଷ ପିଡ଼ିଆକୁ ଆମେ ଗୋଖାଦ୍ୟ ହିସାବରେ ବ୍ୟବହାର ହେଉଛି, ସେଥିପାଇଁ ଆମେ ଧାନ ଜମି ପାଇଁ ଆମେ ତାକୁ ରେକମେଣ୍ଡ କରିବା ନାହିଁ।
1: ଆଜ୍ଞା ଆଜ୍ଞା।
0: କି ବାଦାମ ପିଡ଼ିଆ ହେଲା, ସେଇଟା ତ ଆମର ବହୁତ ମୂଲ୍ୟବାନ ଗୋଖାଦ୍ୟ ହିସାବରେ ଯାଉଛି, ସେଥିପାଇଁ ନିମ୍ବ ପିଡ଼ିଆ, କରଞ୍ଜ ପିଡ଼ିଆ ବିଶେଷ କରିକି ଯାଉଛି, ଆଉ ଟୋଲ ପିଡ଼ିଆ ମଧ୍ୟ ଆମେ ବ୍ୟବହାର କରିପାରିବା। ଏଇ ଯେଉଁ ନିମ୍ବ ପିଡ଼ିଆ ବ୍ୟବହାର କଲେ କ'ଣ ଲାଭ ହେବ, ଗୋଟେ ତ ହେଲା ଖାଦ୍ୟ ସାର ଗଛକୁ ମିଳିଲା, ଆଉ ସେଥିରେ ଯେଉଁ ଖାଦ୍ୟ ସାର ଧୀରେ ଧୀରେ ମିଳିବ ଗଛକୁ, ଯାହାଦ୍ୱାରା ଆମେ ୟୁରିଆ ଦେଲେ ବ୍ୟବହାର କଲେ ସାଙ୍ଗେ ସାଙ୍ଗେ ଗଛକୁ ଉପଲବ୍ଧ ହେଲା, ଆଉ ସାଙ୍ଗେ ସାଙ୍ଗେ ମଧ୍ୟ ନଷ୍ଟ ହେଲା, ବୁଝିପାରିଲେ ତ, କିନ୍ତୁ ଏଇ କ୍ଷେତ୍ରରେ ଗଛକୁ ସେ ଧୀରେ ଧୀରେ ମିଳିବ। ଆଉ ଏଇଥିରେ ଯେଉଁ କହିବା କଥା ଆମର ଧାନ ପାଇଁ ବିଶେଷ କରିକି ଆମୋନିୟମ ଫର୍ମରେ ଯବକ୍ଷାରଜାନକୁ ନିଏ ଗଛ, ସେଥିପାଇଁ ଏଇଥିରେ ନିମ୍ବର ଗୋଟେ ଗୁଣ ଅଛି, ସିଏ ଆମୋନିୟମରେ ଯେଉଁ ନାଇଟ୍ରେଟ୍ ହେବା ପାଇଁ ଯେଉଁ ନାଇଟ୍ରିଫିକେସନ ପ୍ରୋସେସ୍ ଯେଉଁ କୁହାହେଉଛି, ଯେଉଁଥିରେ କିଛି ଅଣୁଜୀବ ଦାୟୀ ରହନ୍ତି, ଯାହାକୁ କିଛି ବ୍ୟାକ୍ଟେରିଆ ବା ବୀଜାଣୁ ରହନ୍ତି, ସେଇ ପ୍ରୋସେସ୍ଟାକୁ ସିଏ ସ୍ଲୋ କରିଦିଏ, ଯାହାଦ୍ୱାରା ଆମୋନିୟମ ଫର୍ମରେ ରହିଲେ ସିଏ ମାଟିରେ ବେଶୀ ସମୟ ରହିବ।
1: ଆଜ୍ଞା।
0: ନାଇଟ୍ରେଟ୍ ହେଲା ନେଗେଟିଭ ଚାର୍ଜ, ମାଟିଟା ହେଲା ମଧ୍ୟ ନେଗେଟିଭ ଚାର୍ଜ, ସିଏ ମାଟିଟା ଆଉ ଧରିକି ରଖିପାରେ ନାହିଁ, ସିଏ ପଳେଇବ ଶୀଘ୍ର, ବୁଝିପାରିଲେ ତ, ସେଥିପାଇଁ ଚଞ୍ଚଳା କୁହାଯାଏ। ଏଇ କ୍ଷେତ୍ରରେ ଆଉ ଧାନ ଗଛ ଯଦି ଆମୋନିୟମ ଫର୍ମରେ ହେଲା ସିଏ ତାକୁ ନେଇପାରିବ, ସେଥିପାଇଁ ସେଟା ଗୋଟେ ଲାଭ ହୁଏ। ଆଉ ଗୋଟେ ହେଉଛି କ'ଣ, କିଛି ଯେଉଁ ରୋଗ ହେଉଛି ବିଶେଷ କରିକି ନିମାଟୋଡ୍ ସୂତ୍ରକୁମି ଜନିତ ଚେର ଗଣ୍ଠି ହେଇଯାଏ, ଇଏ ରହିଯାଏ, ନିମ୍ବ ପିଡ଼ିଆ ଯଦି ବ୍ୟବହାର କରିବା ସେ ରୋଗ ଆଉ ହେବ ନାହିଁ ସୂତ୍ରକୁମି। ଆଉ ସେଥିରେ ନିମ୍ବ ବିଷୟରେ ପୋକ ମଧ୍ୟ

ଶ୍ରୋତା ବନ୍ଧୁ ଶୁଣୁଥିଲେ କ୍ଷେତ କୁମାର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ସଂସଦ ସମୀକ୍ଷା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: শ্রোতাবন্ধু শুনেছেন সিনে সঙ্গীত কার্যক্রম আকাশবাণী রাউরকেলা কেন্দ্র। পরবর্তী গীত শুনবা কবি কবি চলচ্চিত্র গীত গাইছেন মুকেশ, রচনা সাহির, সঙ্গীত খয়াম।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏହି କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍। ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ଼ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମ୍ଆଇ ଭର, କ୍ରେଡିଟ୍ ସ୍କୋର ବଢ଼ାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ। କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ। ଆପଣ କିଏ?
2: ଆର୍ବିଆଇ କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ଗୋଲମାଲ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କିଶୋର କୁମାର, ରଚନା ଗୁଲଜାର, ସଙ୍ଗୀତ ଆର୍ ଡି ବର୍ମନ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶେଷରେ ଶୁଣିବା ଆଖିଓ କେ ଝରକେ ସେ ଏହି ଚଳଚ୍ଚିତ୍ରରୁ ଗୀତରୁ ଗାଇଛନ୍ତି ହେମଲତା, ଗୀତ ଏବଂ ସଙ୍ଗୀତ ରବୀନ୍ଦ୍ର ଜୈନ।

ଅବରଞ୍ଜ ପ୍ରଜାବତ୍ସଳ ମହାଜ୍ଞାନୀ ମହାପଣ୍ଡିତ ମହାବୀର ଦୟାର ଅବତାର କରୁଣାର ସାଗର ମହାରାଜା କାଞ୍ଚି ନରପତି ରାଜଧର।

0: ମହାମନ୍ତ୍ରୀ
1: ଆଦେଶ କରନ୍ତୁ କାଞ୍ଚି ନରେଶ।
0: ରାଜ ଦରବାରରେ ସେ କି?
1: ଉତ୍କଳର ଦୂତମଣିମା ବନ୍ଦୀର ବିଚାର କରିବା।
0: ବିଚାର? ସାମାନ୍ୟ ଏକ ଉତ୍କଳ ରାଜ୍ୟ ତା ଦୂତର ବିଚାର କରିବ କାଞ୍ଚି ରାଜ ସିଂହାସନ? ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳର ସମ୍ରାଟ ବୋଲି ଗର୍ବ କରେ, ସେଇ ତ ଏଇ କାଲି ତାର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଁ ଫେରି ଯାଇଛି। ଏଡ଼େ ବେଗି ସେ କଥା ଭୁଲି ଯାଇ ଉତ୍କଳ ସେ ନିର୍ଲଜ୍ଜ ରାଜା ପୁଣି ଦୂତ ପଠେଇଛି।
2: କ୍ଷମା କରିବେ କାଞ୍ଚି ଅଧିପତି, ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ, ତାଙ୍କ ବଳବିକ୍ରମର ପରିଚୟ ପାଇବାକୁ ଆପଣଙ୍କୁ ବିଳମ୍ବ ହେବ ନାହିଁ। ଉତ୍କଳ ସେନାର ବଜ୍ର ନିର୍ଘୋଷ ଏହି ପର୍ଯ୍ୟନ୍ତ କାଞ୍ଚି ତୋରଣ ପ୍ରକମ୍ପିତ କରିନାହିଁ।
1: ରସନ ସଂଯତ କର ବନ୍ଦୀ, ତମର ପ୍ରଣାପ ଶୁଣିବାକୁ କାଞ୍ଚି ରାଜଶକ୍ତିର ଅବସର ନାହିଁ।
0: ଦୂତକୁ କହିବାକୁ ଦିଅ ମହାମନ୍ତ୍ରୀ,
2: ମୋ ପ୍ରତି ମୋ ପ୍ରଭୁଙ୍କର ଆଦେଶ ଥିଲା କାଞ୍ଚି ଦରବାରରୁ ସମ୍ବାଦ ବହନ କରି ଶ୍ରୀଛାମୁରେ ନିବେଦନ କରିବି।
0: କଣ ତୁମେ କହିବାକୁ ଚାହୁଁ ଦୂତ?
2: ବେଶୀ କିଛି ନୁହେଁ କାଞ୍ଚି ନରେଶ, ପ୍ରଭୁ ମୋର ରାଜ ରାଜେଶ୍ୱର ମହାମହିମ ପୁରୁଷୋତ୍ତମ ଦେବ ଦୟା ଧର୍ମର ଅବତାର କାଞ୍ଚି ରାଜଜେମା ପଦ୍ମାବତୀଙ୍କ ଚରଣ ତଳକୁ ଉତ୍କଳର କୋଟିଏ ସନ୍ତାନର ବନ୍ଦନା ନିବେଦନ ଘେନି ମୁଁ ଆସିଥିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ। କର୍ତ୍ତବ୍ୟ ପାଳନ କରିପାରିଲି ନାହିଁ, ସେତିକି ମୋର ଦୁଃଖ।
1: ପ୍ରଗଳ୍ଭ ଦୂତ, ସମ୍ମୁଖରେ ତୁମର ମହାଶକ୍ତିମାନ କାଞ୍ଚି ରାଜ ସିଂହାସନ, ସେଥିପ୍ରତି ଦୃଷ୍ଟି ଅଛି ତ?
2: ସାମାନ୍ୟ ଦୂତ, ତଥାପି ମୋ କଥା ବିଶ୍ୱାସ କରନ୍ତୁ କାଞ୍ଚି ରାଜ, ପୁରୁଷୋତ୍ତମ ଦେବ ପ୍ରବଳ ପ୍ରତାପୀ, ଅକାରଣରେ ଧନ ଜୀବନ ରକ୍ଷା କାମନା ନ କରି।
0: ସାମାନ୍ୟ ଦୂତର ଆସ୍ପର୍ଦ୍ଧା ତ କମ୍ ନୁହେଁ, ଛାର ଗୋଟେ ଚାଣ୍ଡାଳ ହାତରେ ମୁଁ ଦେବି ମୋର ସୁନାର ପ୍ରତିମା ପଦ୍ମାବତୀ କି? ସାଧୁ ସାଧୁ ଉପଦେଶ।
2: ଏହା ମୋର ଉପଦେଶ ନୁହେଁ ମଣିମା, ଅବନତ ଶିରରେ ବିନୀତ ଅନୁରୋଧ କେବଳ। କାଞ୍ଚି ନରେଶ କାହାକୁ କହୁଛନ୍ତି ଚଣ୍ଡାଳ? ତ୍ରିଲୋକପାଳ ବିଷ୍ଣୁ ଜଗତର ପିତା ଜଗନ୍ନାଥଙ୍କର ସେ ସେବା, ସେ ଅଧିକାର, ସେ ମହତ୍ଵ ଦେବ ଦୁର୍ଲଭ, ଏଥିପାଇଁ ଖାଲି ଚଣ୍ଡାଳ କାହିଁକି? ଯଦି ତାଠାରୁ ହୀନ କୁହନ୍ତି, ତଥାପି ପ୍ରଭୁ ମୋର ହିନ୍ଦୁ ଜଗତର ଆରାଧ୍ୟ ଆଉ ପୂଜ୍ୟ, ସେ ଜଗନ୍ନାଥଙ୍କର ସଚଳ ପ୍ରତିମା, ତାଙ୍କୁ ନିନ୍ଦା କରି ଅପରାଧ ଅର୍ଜନ କରନ୍ତୁ ନାହିଁ କାଞ୍ଚି ଅଧୀଶ୍ୱର। ଏ ନିନ୍ଦା କେବଳ ମୋ ପ୍ରଭୁଙ୍କର ନୁହେଁ, ଏହା ସ୍ୱୟଂ ପ୍ରଭୁ ନୀଳକନ୍ଦର ପତି ଜଗନ୍ନାଥଙ୍କର।
1: ଅବାଧ୍ୟ ବନ୍ଦୀ, ସ୍ମରଣ ରଖି କଥା କୁହ, କାଞ୍ଚି ଦରବାରର ତରବାରୀ କେବଳ ଔଦ୍ଧତ୍ୟର ଶାସ୍ତି ବିଧାନ ଲାଗି, କ୍ଷମା ପାଇଁ ନୁହେଁ।
2: କ୍ଷମା? ସେ ତ କେବଳ ଦେବତାର ଆଶୀର୍ବାଦ। ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଯେଉଁ ସିଂହାସନର ସ୍ଥାନ, କ୍ଷମା କେବଳ ସେଇଠାରେ ହିଁ ଆଶା କରାଯାଏ।
1: ଦୂତ ଅବଧ୍ୟ ବୋଲି କାଞ୍ଚି ରାଜ ସିଂହାସନ ବିଚାର କରୁନଥିଲେ ତମେ ଏ ପର୍ଯ୍ୟନ୍ତ ଜୀବିତ ନଥାନ୍ତ। ମହାରାଜ ଅବିଳମ୍ବେ ଦୂତର ବିଚାର କରନ୍ତୁ।
0: ତାହେଲେ ଶୁଣ ଉତ୍କଳର ଦୂତ, ତୁମର ବିଚାର ହେଉଛି ତୁମର ମହାମହିମ ସମ୍ରାଟ ଚଣ୍ଡାଳ ପୁରୁଷୋତ୍ତମ କାଞ୍ଚି ଜୟ କରି ତୁମକୁ ମୁକ୍ତ କରିବେ, ତୁମେ ସେ ପର୍ଯ୍ୟନ୍ତ ଅପେକ୍ଷା କର।
2: ଆଦେଶ ତମ ଶିରଧାର୍ଯ୍ୟ କାଞ୍ଚି ରାଜ, ତଥାପି କାଞ୍ଚି ରାଜ ସିଂହାସନ ତଳେ ମୋର ଏକାନ୍ତ ଅନୁଯୋଗ, ରକ୍ତର ସନ୍ତକ ଘେନି ଆପଣଙ୍କ କାଞ୍ଚି ରାଜ୍ୟ ଯେପରି କନ୍ୟାପଣ ରୂପେ ନିବେଦିତ ନ ହେଉ।
0: ଚୁପ୍ କର ପ୍ରଗଳ୍ଭ ଦୂତ, କେଉଁଠାରେ ଏ ଅର୍ବାଚୀନ ଦୂତକୁ ବନ୍ଦୀଶାଳାରେ ନିକ୍ଷେପ କର।
3: କାଞ୍ଚି ନରସିଂହଙ୍କର ଜୟ ହେଉ।
0: ମହାମନ୍ତ୍ରୀ,
1: ଆମର ଗୁପ୍ତଚର ମଣିମା ପତ୍ର ଆଣିଛି, ଏଇ ନିଅନ୍ତୁ ମଣିମା।
0: ରଖି
3: ମଣିମା,
0: ଶୁଣ ରଖି, ଉତ୍କଳ ଦୂତକୁ ମୁକ୍ତ କରିଦିଅ। ଯାଅ ବନ୍ଦୀ, ଶୀଘ୍ର ଏଠାରୁ ବାହୁଡ଼ି ଯାଇ ତୁମର ନିର୍ଲଜ୍ଜ ଗଜପତିଙ୍କୁ ବାର୍ତ୍ତା ଦିଅ, କାଞ୍ଚି ରାଜ ଜେମା ପଦ୍ମାବତୀ କଦାପି ଚଣ୍ଡାଳ ଲାଗି ନୁହେଁ, ଶକ୍ତି ଥିଲେ ମୋର ଏ ବାକ୍ୟ ଖଣ୍ଡନ କରିବେ ତୁମର ଚଣ୍ଡାଳ ରାଜା। ଯାଅ।

0: କେହି ତ ନାହାନ୍ତି, କଲେ କୁଆଡ଼େ? ଏଡ଼େ ସରଧାରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କ'ଣ ବୃଥା ହେଇଯିବ? ଚିମାତି ପଦ୍ମାବତୀ ତାହେଲେ କଲେ କୁଆଡ଼େ?
1: କୁଆଡ଼େ ଆଉ ଯିବି ସଖି, ତମ କରାମତିଟା ଦେଖିବାକୁ ମୁଁ ପରା ତମ ପଛେ ପଛେ ଆସୁଛି।
0: ଚିମାଦେଇ ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏଇଆ ନା ମାୟାବତୀ,
0: କେଜାଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖି? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ। ପରେ
0: ଥରେ ଚେଷ୍ଟା କରେ ଚିମାଦି,
1: ଯଦି ବା ଏଠି ପାଇବୁ ଲାଭ କ'ଣ ସେଥିରେ? ଦୂର ମେଘରେ ବର୍ଷା ଅଛି କି ନାହିଁ କିଏ ଜାଣେ।
0: ହଁ, ବଡ଼ କଥାଟିଏ କହିଲ ଏକା ଚିମାଦି।
1: ସଖୀ ମାୟାବତୀ, ମୋ ପାଇଁ ତୁ ବହୁତ କରିଛୁ, ଆଉ ଗୋଟେ ଛୋଟ ଉପକାର ବୋଧହୁଏ ଶେଷ ଉପକାର ଏଇଟା କରିପାରିବୁ।
0: କ'ଣ କହୁଛ ଚିମାଦି? ଯଦି ଏ ଜୀବନଟାକୁ ଦେବାକୁ ହୁଏ ତେବେ ସେଇ ହବ ମୋର ସୁଖର ମରଣ। ଚିମାଦି କୁହ କ'ଣ କରିବି?
1: ତୋ କାନ ମୋ ମୁହଁ ପାଖକୁ ଆଣ, ଚୁପ୍ ଚୁପ୍ କହିବି ଯେ ସବୁ ବୁଝିପାରିବୁ। ମୋ କଥାରେ ଖାଲି ମୁଣ୍ଡ ଟୁଙ୍ଗାରୁଛୁ ନା କିଛି ବୁଝୁଛୁ?
0: ବୁଝିଗଲି ଜେମାଦି, ସବୁ ବୁଝିଗଲି।
1: କ'ଣ ବୁଝିଲୁ କହିଲୁ?
0: କହିଲ ପରା, ପୁରୁଷ ବେଶ ଧରି ପୁରୁଷୋତ୍ତମ କ୍ଷେତ୍ରକୁ ଯିବି, ଆଉ ସେଠାରେ
1: ଚୁପ୍ ଚୁପ୍, ଆମ କଥା କେହି ଶୁଣିନାହାନ୍ତି। ତମେ ଦେଖି ଆସିଲୁ କିଏ?
0: ନାଇଁ ମ ଜେମାଦି, ସେ ପାଖ ବେଢ଼ାରେ ରାଜଗୁରୁ ପୂଜା କରୁଛନ୍ତି ପରା।
1: ଓ, ତୁ ତାହେଲେ ଶୀଘ୍ର ପ୍ରସ୍ତୁତ ହେଇଯା ମାୟା।
0: ହଁ ଜେମାଦି।
1: ହଁ, ଫୁଲମାଳଟା ନେଇଯା, ଇଷ୍ଟଦେବଙ୍କ ଚରଣରେ ଲାଗି ବଢେଇ ଆସି ଖବର ଦେଲେ ଯାଇ ମୋ ପରା।
2: ଇଷ୍ଟଦେବ ସୁପ୍ରସନ୍ନ ମା ପଦ୍ମାବତୀ।
1: ପ୍ରଣାମ ରାଜଗୁରୁ ମହାଶୟ।
2: ରାଜରାଜେଶ୍ୱରୀ ହୋ ମା, ଏଇ ନିଅ ଗଣପତିଙ୍କ ଆଶୀର୍ବାଦ ଫୁଲ। ଗଣପତି ଆଜି ସନ୍ତୁଷ୍ଟ, ମନୋବାଞ୍ଛା ସଫଳ ହେବ, ମଥାରୁ ଏ ଫୁଲଟି ଖସି ଚରଣ ଲାଗି ହେଲା। ଚିହ୍ନିଲ ମା, ଏଇ ଫୁଲ ଦିଆ ହେଇଥିଲା ନା?
1: ହଁ, ଇଏ ତ ସେଇ ଫୁଲ
2: ଯେଉଁ ବାଞ୍ଛାରେ ଏ ଫୁଲ ଚଢ଼େଇଥିଲ, ସେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ମା।
1: ଯେଉଁ ଯୁଦ୍ଧ ଲାଗିଛି ସେଥିରେ କାଞ୍ଚି ଜିଣିବ ବୋଲି ମୁଁ ଏ ଫୁଲ ଚଢ଼େଇଥିଲି ରାଜଗୁରୁ ମହାଶୟ।
2: ତାହେଲେ ତ ସୁଆଦେଶ ମିଳିଗଲା ମା, ଜୟ କାଞ୍ଚି ଗଣପତି।
1: ଆଚ୍ଛା, ଏ ଯୁଦ୍ଧରେ କାଞ୍ଚି ହାରିଯାଉ ବୋଲି ମୁଁ ଯଦି ଫୁଲ ଚଢ଼େଇଥାଏ?
2: ଇଏ କି ଅସମ୍ଭବ କଥା କହୁଛନ୍ତି ଜେମାମଣି?
1: ଅସମ୍ଭବ କାହିଁକି? କାଞ୍ଚି ଦରବାରରେ ଉତ୍କଳର ଅବଧ ଦୂତକୁ ଯଦି ବନ୍ଦୀ କରାଯିବା ସମ୍ଭବ ହୁଏ?
2: ଉତ୍କଳର ଦୂତ ବନ୍ଦୀ ନୁହେଁ ମା, ସେ ମୁକ୍ତ।
1: ମୁକ୍ତ? କିଏ ଦେଲା ମୁକ୍ତି? ଶତ୍ରୁର ସମ୍ବାଦ ଘେନି ଆସି ଦୂତ ପାଇବ ମୁକ୍ତି? କାଞ୍ଚି ସିଂହାସନର ଏଇ ବିଚାର ଆପଣ ଭୁଲ ସମ୍ବାଦ।
2: ନାଇଁ ମା, ଉତ୍କଳର ସେଇ ଦୂତ ଆମ ଗଣପତି ମନ୍ଦିରରେ ଦର୍ଶନ କରିଥିବାର ମୁଁ ନିଜେ ଦେଖି ଆସିଲି ପରା।
1: ନା ନା, ଏ ବୃଦ୍ଧ ବୟସରେ ଆପଣଙ୍କର ଭ୍ରମ ହୋଇଥାଇପାରେ, ଆପଣ ଆଉଥରେ ଯାଇ ସତ୍ୟ ଘଟଣା ବୁଝି ଆସନ୍ତୁ।
2: ହଉ ଯିବି। ଆଚ୍ଛା ହଉ, ଯାଉଛି ମା।
0: ଫୁଲମାଳଟାକୁ ମଥାରେ ଲଗେଇ ଭାରି ତ କ'ଣ ମନ ଖୁସିରେ ହସୁଛ ଜେମାଦେ?
1: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ ଗଣପତିଙ୍କର ଆଜ୍ଞା ଫୁଲ।
0: ଇଷ୍ଟଦେବଙ୍କ ଆଜ୍ଞା ଫୁଲ? ତାହେଲେ ଉତ୍କଳର ଭାବି ରାଜରାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦିଅନ୍ତୁ ଜେମାଦେ।
1: ଭାରି ଚୁପରି ହଉଛି।

0: ବଡ଼ ବିଚିତ୍ର ବିଚିତ୍ର ଏଇ କାଞ୍ଚି ରାଜ୍ୟ, ଏକା ପାଣି ଏକା ପବନ, ରାଜା କହେ ଚଣ୍ଡାଳ ଆଉ ପ୍ରଜା କହେ ଦେବତା, ଗରିବ ଯାହାକୁ କହେ ସିଧା, ଧନୀର ସେଇଟା ବଙ୍କା।
1: ଏଠି ବସି କଣ ବଙ୍କା ସିଧା ଭାବୁଛନ୍ତି, ବାଟ ଭୁଲିଗଲେ ନା କଣ?
0: ନା ନା, ସେ ଭୟ ମୋର ନାହିଁ। ଆପଣ?
1: ଏଇ ବାଟେ ଯାଉଥିଲି, ଦେଖିଲି ଗଛ ମୂଳେ ଗୋଟାଏ ସୁନ୍ଦର ଘୋଡ଼ା। କଣ ଆପଣଙ୍କର?
0: ହଁ।
1: ବନ୍ଧା ହେଇ ନାହିଁ, କୁଆଡେ ପଳେଇ ଯିବ ନାହିଁ?
0: ଅଶିକ୍ଷିତ ନୁହେଁ, ମରିବା ପର୍ଯ୍ୟନ୍ତ ସେ ପ୍ରଭୁ ଭକ୍ତ।
1: ଓ ଆସିଲେ କୋଉଠୁ?
0: କାଞ୍ଚିଗଡ଼ରୁ। ଭାରି ଶୋଷ ଲାଗିଲା, ଲୋକଟିଏ ଆସୁଥିଲା ଏଇଠୁ କୋଉଠୁ ପାଣି ମନ୍ଦା ଆଣିବ ବୋଲି କହିଯାଇଛି।
1: ଏଠି ତ କୋଉଠି ପାଣି ଥିଲା ପରି ଲାଗୁନାହିଁ, କାଞ୍ଚିଗଡ଼ରୁ ପିଇ ଆସିଲେ ନାହିଁ?
0: ନା, ଆତ୍ମା ଡାକିଲା ନାହିଁ।
1: କାବେରୀର ପବିତ୍ର ପାଣି ପିଇବାକୁ ଆତ୍ମା ଡାକିଲା ନାହିଁ କାହିଁକି?
0: କାଞ୍ଚିଗଡ଼ର ମାଟି ଛୁଇଁ କାବେରୀ ଏଠି ଅପବିତ୍ର ହେଇଯାଇଛି।
1: ଆଶ୍ଚର୍ଯ୍ୟ କଥା ତ କହୁଛ, କାବେରୀ ଏଠାରେ ଅପବିତ୍ର
0: ହବ ନାହିଁ। ଦେବତା ଯୋଉଠି ଚଣ୍ଡାଳ ବୋଲାଏ ସେଇ ମାଟି
1: ମାଟିକୁ ଯୋଗାଏ ନାହିଁ ନା? ତାହେଲେ କୋଉ ପବିତ୍ର ମାଟିରେ ମହାଶୟଙ୍କର ଜନ୍ମ ସେ କଥା ଜାଣିପାରିବି କି?
0: ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର।
1: ଓ ଚଣ୍ଡାଳ ଯୋଉଠି ରାଜା?
0: ତୁମେ ଜାଣ ନାହିଁ ଯୁବକ, ସେଇ ଚଣ୍ଡାଳର ଚରଣ ଧୂଳି ତଳେ
1: ଅନେକ ରାଜା କୁଆଡେ ମୁଣ୍ଡ ନୁହାନ୍ତି, କେବଳ କାଞ୍ଚି ରାଜାଙ୍କୁ ଛାଡ଼ି।
0: ସେଇଟା ଆଉ ବେଶି ବିଳମ୍ବ ନୁହେଁ ଯୁବକ, ଖୁବ୍ ଶୀଘ୍ର କାଞ୍ଚି ସିଂହାସନ ଚଣ୍ଡାଳର ଦାସତ୍ୱ ମାନିବ।
1: କଣ ଆଗରୁ ଥରେ ଯେମିତି ମାନିଛି,
0: ଏ କଥାର ଉତ୍ତର ମଧ୍ୟ ଶୀଘ୍ର ପାଇଯିବ।
1: ଆପଣ ପୁରୁଷୋତ୍ତମରେ ପହଞ୍ଚିବା ପୂର୍ବରୁ ନା ପରେ?
0: ପରେ।
1: ଭୋକ ଶୋଷରେ ପୁରୁଷୋତ୍ତମରେ ପହଞ୍ଚି ପାରିବେ ତ?
0: ପର ଲାଗି ତୁମର କାହିଁକି ଏତେ ଚିନ୍ତା, କୋଉଠିକି ଯିବ?
1: ଜଗନ୍ନାଥଙ୍କ ପାଖକୁ ଏଇ ଫୁଲହାରଟି ନେଇ।
0: ଏତେ ବାଟରୁ
1: ଯାଏ ନାହିଁ ନା, କାଞ୍ଚିରେ ଫୁଟିଛି ବୋଲି ଅପବିତ୍ର।
0: ନା ନା, ସୁକୁମାର ଜୀବନ ତ।
1: ଆପଣଙ୍କର କଠୋର ଜଗନ୍ନାଥ ସୁକୁମାରର ଛାୟା ସହିପାରନ୍ତି ନାହିଁ ନା ଗ୍ରହଣ କରନ୍ତି ନାହିଁ, ଯଦି ବା ତାହା ହିଁ ହେଇଥାଏ ତେବେ ଏଥିରେ ଦୋଷ କାହାର କହନ୍ତୁ ତ? ଯିଏ ଟେକି ଦିଏ ତାର ନା ଯିଏ ନେଇ ନପାରେ ତାର?
0: ଦେଖୁଛି ବଡ଼ ବିଷମ ପ୍ରଶ୍ନ ତୁମର। ମୋର କହିବାର କଥା କ'ଣ କି, ଏତେ ଦୂର ବାଟରୁ ଫୁଲ ନେଇ ପୁରୁଷୋତ୍ତମ ଯାଉଛ, ମଉଳି ଯିବ ନାହିଁ?
1: ମୁଁ କିନ୍ତୁ ଜାଣିଛି, ମନ ସିନା ମଉଳେ ଫୁଲ ନୁହେଁ। ମନ ଯାହାକୁ ଥରେ ଦେବତା ନାଁରେ ଟେକି ଦେଇଛି, ଭୋଗ ହେବା ପୂର୍ବରୁ ସେ ଯଦି ମଉଳି ଗଲା ତାହେଲେ ଦେବତାର ଆଉ ବିଶେଷତ୍ୱ ରହିଲା କୋଉଠି?
0: ବାଳକ ସୁଲଭ ତୁମର ଏ ଯୁକ୍ତି,
1: ତଥାପି ମୁଁ ଯିବି, ଯେହେତୁ ଯିବା ମୋର ପ୍ରୟୋଜନ। ଯଦି ଏ ଫୁଲ ମଉଳି ଯାଏ ତାହେଲେ ଜଣା ତ ପଡ଼ିବ, ଯୋଉ ମନ ଏ ଫୁଲ ଗୁନ୍ଥିଛି ସେ କେଡ଼େ ଟାଣ, ଆଉ ଯାହା ଲାଗି ଏ ଫୁଲ ଗୁନ୍ଥା ହେଇଛି ସେ ଦେବତା ନା ପଥର? ହଉ ସେ କଥା ଛାଡ଼ନ୍ତୁ, ପାଣି ପିଇବାକୁ ଅପେକ୍ଷା କରିଛନ୍ତି ପରା, ସେ ଲୋକଟି ଏଣିକି ଆସୁଛି, ବୋଧହୁଏ ପାଣିର ସନ୍ଧାନ ସେ ପାଇଛି। ହଉ ପାଣି ପିଇ ପଛରେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି।
0: ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଯୁବକ,

0: ତୁଣ୍ଡ ବନ୍ଦ କରି ବେଗେ ପଦାକୁ ବାହାରି ଯା, ଦେଉଳ ଶୋଧ ହଉଛି, ପଳା ପଳା ଏଠୁ।
1: ପୂଜା ପଣ୍ଡା, ପ୍ରଭୁଙ୍କ ଚରଣ ତଳକୁ ଟିକେ ଯାଇ ହବନି?
0: କାହିଁକି କିରେ, ସେଇଠୁ କହିଲେ କଣ ଶୁଣୁନାହାନ୍ତି ଦିଅ? ଆରେ ତୋ ମନ ବଡ଼ ନା ତୁଣ୍ଡ ବଡ଼ରେ?
1: ଜଗନ୍ନାଥଙ୍କ ଚରଣରେ ଏ ଫୁଲମାଳଟି ଲାଗି ବଢ଼େଇବି ବୋଲି ବହୁତ ବାଟରୁ ଆସିଛି।
0: ମହାରାଜା ବିଜେ ହେଉଛନ୍ତି, ଦେଉଳ ଶୋଧ ହବ। ଯା ଯା, ଫୁଲମାଳ ନେଇ ବେଗେ ଏଠୁ ଚାଲିଯା। ମହାରାଜା ବାହୁଡ଼ା ବିଜା ହେଲା ପରେ ଆଣିବୁ କି ମୁଁ ଲାଗି ବଢ଼େଇଦେବି।
1: ମହାରାଜା କଣ ଏଇଠିକି ବିଜେ ହେବେ?
0: ଠେଣ୍ଟ କାଲା ଟିକିରେ, ତେଣେ ଶୋଧ ଡାକ ପଡ଼ିଲାଣି, କଣ ଶୁଣୁନି ତତେ?
1: କେତେବେଳ ଲାଗିବ କି କଣ, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଙ୍କ ଚରଣ ତଳେ ଫୁଲମାଳଟି ଭେଟି ଦେଇ ଚାଲି ଆସିବି।
0: ଆରେ ବଡ଼ ବୁଝା ଲୋକ ତ ଇଏ, ତତେ ଭଲରେ କହୁଛି ହଉ ନାହିଁ, ଏଇ ଦୁଆରେ ଆସି ଧକଲେଇ ଦେଲେ ଭଲ ହବ।
1: ମନା କରନ୍ତୁ ନାହିଁ ପୂଜା ପଣ୍ଡା, ଏ ନିଅନ୍ତୁ, ଆପଣଙ୍କର ଦର୍ଶନୀ ପାଉଣା ନିଅନ୍ତୁ।
0: ସୁନା ମୋର ଖାଣ୍ଟି ଗିନି ସୁନା, କଣ କରିବି, ଏଣେ ଭକ୍ତର ନିବେଦନ, ତେଣେ ମହାରାଜା ବିଜେ ହେଲେଣି।
1: ଠିକ ଅଛି, ମୁଁ ନଗଲେ ନାହିଁ, ଆପଣ ନିଜେ ଏ ମାଳଖଣ୍ଡିକ ନେଇ ଲାଗି ବଢ଼େଇ ଦିଅନ୍ତୁ। ମହାରାଜାଙ୍କ ସାଥିରେ କେତେ ଲୋକ ତ ଦର୍ଶନ ପାଇଁ ଆସୁଥିବେ, ମୁଁ ବରଂ ସେ ଗହଳି ଭିତରେ ଦର୍ଶନ କରି ବାହାରି ଯିବି।
0: ହଉ ହଉ, ଦେ ସେ ଫୁଲମାଳ ଦେ, ଯା ସେ ଖୁଣ୍ଟ ପାଖକୁ ଯାଇ ସେଠି ଲୁଚି ଯା, କାହା ଦୃଷ୍ଟିରେ ଯଦି ପଡିବୁ ନା ମୋ ମୁଣ୍ଡ ରହିବନି।
1: ମୁଁ ସାବଧାନ ଅଛି ପୂଜା ପଣ୍ଡା, ଆପଣ ଲାଗି ବଢ଼େଇବେ, ଯାଆନ୍ତୁ।
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଭକ୍ତ ବଡ ଶ୍ରଦ୍ଧାରେ ଏ ମାଳଟି ବହୁତ ଦୂରରୁ ଆଣିଛି ପ୍ରଭୁ, ତା ନିବେଦନ ଖେଳା କରି ମନସ୍କାମନା ପୂର୍ଣ୍ଣ କର ପ୍ରଭୁ।
1: ପ୍ରଭୁ ଅନ୍ତର୍ଯ୍ୟାମୀ ନାରାୟଣ, ମୋ ପ୍ରିୟ ସଖୀ ପଦ୍ମାବତୀର ମନସ୍କାମନା ପୂର୍ଣ୍ଣ କର ପ୍ରଭୁ, ପୂର୍ଣ୍ଣ କର।
0: ଆରେ ତୁ ସେତିକି ବେଳେ ଏଠି ଠିଆ ହେଇଛୁ, ମହାରାଜ ପ୍ରାୟ 22 ପାହାଚ ହେଲାଣି, ଚା ଚା ଲୁଚି ଚା ଲୁଚି ଚା।
2: ଛମୁଛାର ଛମୁଛାର ଛମୁଛାର।
0: ଆହେ ମହାବାହୁ, ଆହେ ବଳିଆର ଭୁଜ,

0: ପରିହାର ଖୋଜ ମହାପ୍ରଭୁଙ୍କର ତୁଳସୀ ପ୍ରସାଦ ସେବା କରନ୍ତୁ ମଣିମା।
1: ହେ ପତିତ ପାବନ ବଳିହାର ଭୁଜ ମହାବାହୁ, ଇଏ ଦାସାନୁଦାସ ଅକିଞ୍ଚନ ସେବକର ତୁମେ ଏକା ଭରସା ପ୍ରଭୁ, ତୁମେ ଏକା ଭରସା।
0: ହରି ବୋଲ। ସତ୍ୟମ ଦେବ ମହାରାଜାଙ୍କ ଗୁହାରି ଶୁଣିବାକୁ ଅବଧାନ ହେଉ।

ଏ ଆଖି ଆଜି କଣ ନ ଦେଖିଲା? ରାଜଜିମା ପଦ୍ମାବତୀର ଗୁନ୍ଥାହାର ଆଜି ଚଣ୍ଡାଳ କଳାରେ ଅତି ଆଦରରେ ଶୋଭା ପାଉଛି। ଧନ୍ୟ ପ୍ରଭୁ ଚଣ୍ଡାଳର ଦେବତା, ସବୁ ତୁମରି ଇଚ୍ଛା। କିଏ କହେ କଳିଯୁଗର ଦେବତା ମୁକ ନିର୍ଜୀବ? ନା, ସବୁ ତୁମରି ନିର୍ଦ୍ଦେଶ ପ୍ରଭୁ, ସବୁ ତୁମରି ଆଶୀର୍ବାଦ। ଏଠି ଏ ମୁଦ୍ରିକା, ଇଏ ତ ମୂଲ୍ୟବାନ ରତ୍ନମୁଦି। ତେବେ କଣ ଗଜପତି ମହାରାଜାଙ୍କ ଅଙ୍ଗୁଳିରୁ ଏ ରତ୍ନମୁଦି ଖସି ପଡ଼ିଛି? ଯାଉଛି ମହାରାଜାଙ୍କୁ ଏ ମୁଦି ଦେଇ ଆସିବି। ଯାଉଛି।

0: କୁହ ଯୁବକ, କୁହ, ତୁମକୁ ମୋର ଆଜି ଅଦୟ କିଛି ନାହିଁ। ଇଏ ରତ୍ନମୁଦି ନିମିତ୍ତ ତୁମେ ଯାହା ମାଗିବ ଅବଶ୍ୟ ପାଇବ, ଧନ ରତ୍ନ ରାଜ୍ୟ।
1: ନା ମଣିମା, ସେ ସମସ୍ତ ପ୍ରତି ମୋର ତିଳେ ହେଲେ କାମନା ନାହିଁ।
0: ଇଏ ମୁଦ୍ରିକାର ମୂଲ୍ୟ ତୁମେ ଜାଣ ଯୁବକ, ସମଗ୍ର ପୃଥିବୀର ରତ୍ନ ଭଣ୍ଡାର ଏହାର ମୂଲ୍ୟ ଦେଇପାରିବ ନାହିଁ। ଜଣେ ଅପରିଚିତ ଯୁବକ ହୋଇ ଅଯାଚିତ ଭାବରେ ତୁମେ ମୂଲ୍ୟବାନ ରତ୍ନ ଆଣିଦେଇଥିବାରୁ ଉତ୍କଳର ଗଜପତି ତୁମର ଯେକୌଣସି ପ୍ରାର୍ଥନା ପୂରଣ କରିବାକୁ ପ୍ରସ୍ତୁତ। ଯାହା ଚାହ ନିର୍ଭୟରେ ପ୍ରକାଶ କର ଯୁବକ।
1: କ୍ଷତ୍ରିୟ ଯୁବକ କେବେ ଦୁଇଥର ବଚନ ଦିଏ ନାହିଁ ମହାରାଜ। ଗଜପତି ସ୍ୱୟଂ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ତାଙ୍କଠାରୁ ମୁଁ
0: ଚଳନ୍ତି ପ୍ରତିମା। ଚଳନ୍ତି ପ୍ରତିମା ନା ଚଣ୍ଡାଳ, ନା ନା ନା ଯୁବକ, ଏ ସିଂହାସନର ତୁମେ ଅବମାନନା କର ନାହିଁ। ଏ ରତ୍ନମୁଦି ଲାଗି ତୁମକୁ ପ୍ରତିଦାନ ଗ୍ରହଣ କରିବାକୁ ହବ।
1: ବେଶ, ଏ ଅକିଞ୍ଚନ ପ୍ରତି ମଣିମାଙ୍କର ଯଦି ଅନୁଗ୍ରହ ହୋଇଛି, ତେବେ ଜଗନ୍ନାଥଙ୍କର ସେବକ ସେଇ ଭକ୍ତ ଶିରୋମଣି ଚଣ୍ଡାଳର ସେବାରେ ନିଯୁକ୍ତ ହେବା ପାଇଁ ମୋତେ ଅନୁମତି ମିଳିଲେ।
0: ଉଠ ଯୁବକ, ଉଠ, ମୋ ପାଦ ଛାଡ଼। ଅପରିଚିତ ହେଲେ ମଧ୍ୟ ତୁମ ରୂପ କହେ ତୁମେ ସରଳ, ପ୍ରଭୁ ଭକ୍ତ ଓ ବିଶ୍ୱାସୀ। ତୁମର ପ୍ରାର୍ଥନା ଅବଶ୍ୟ ପୂରଣ ହେବ
1: ମଣିମା,
0: କିନ୍ତୁ ରତ୍ନମୁଦି ନିମିତ୍ତ ଇଏ ମୋର ଯଥେଷ୍ଟ ପ୍ରତିଦାନ ବୋଲି ମନେ ହୁଏ ନାହିଁ। ଆଉ କିଛି ମାଗ ଯୁବକ, ମାଗ।
1: ଏ ଦାସାନୁଦାସ ପ୍ରତି ଏତେ ଯଦି ଅନୁଗ୍ରହ, ତେବେ ଯଥା ସମୟରେ ମୋର ପ୍ରାର୍ଥନା ନିବେଦନ କରିବି ମଣିମା।
0: ଉତ୍ତମ, ସେଥିଲାଗି ଗଜପତି ତୁମ ନିକଟରେ ସତ୍ୟବଦ୍ଧ, ଆଜିଠାରୁ ତୁମେ ମୋର ପାର୍ଶ୍ୱଚର।
1: ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଏ ଦାସ ଯେପରି ଗଜପତିଙ୍କର ବିଶ୍ୱାସରେ ଉପଯୁକ୍ତ ହୁଏ।
0: ହଁ, ଏପର୍ଯ୍ୟନ୍ତ ତୁମର ନାମ ଜାଣିପାରିଲି ନାହିଁ ଯେ।
1: ନାମ ପଦ୍ମସିଂହ।
0: ପଦ୍ମସିଂହ, ପଦ୍ମ, ପଦ୍ମ ସୁନ୍ଦର, ଅତି ସୁନ୍ଦର, ଅତି ସୁନ୍ଦର।
2: ମଣିମାଙ୍କର ଜୟ ହେଉ।
0: କିଏ? ବକ୍ସି ମହାଶୟ, ଆସନ୍ତୁ, ସମ୍ବାଦ କ'ଣ?
2: ଛାମୁରେ କିଛି ଜଣାଇବାକୁ ଥିଲା ଯେ।
0: ଓ ପଦ୍ମ, ତୁମେ କିଛି କ'ଣ ପାଇଁ ପାର୍ଶ୍ୱ କକ୍ଷରେ
1: ଆସୁଛି ମହାରାଜ?
0: ଏଥରକ କୁହନ୍ତୁ ବକ୍ସି ମହାଶୟ।
2: କାଞ୍ଚି ଅଭିଯାନ ଲାଗି ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି ମଣିମା। ଜ୍ୟୋତିଷ ରତ୍ନେ ଲଗ୍ନ ସ୍ଥିର କରି କହିଛନ୍ତି ଆସନ୍ତା ମଙ୍ଗଳ ରାତି ବୁଧ ପାହାନ୍ତିରେ ଦୁର୍ଗା ମାଧବଙ୍କ ଦର୍ଶନ ବଢ଼ାଇ ମଣିମା ଯୁଦ୍ଧଯାତ୍ରା କରିବା ପାଇଁ ସର୍ବଶୁଭ।
0: କିନ୍ତୁ କାଞ୍ଚି ବିପକ୍ଷରେ ଏଥରର ଅଭିଯାନ ଏକ ଚଣ୍ଡାଳର ଅଭିଯାନ ବୋଲି ଆପଣଙ୍କର ସ୍ମରଣ ଅଛି ତ ବକ୍ସି ମହାଶୟ?
2: ହଁ ମଣିମା, ଏ ଅଭିଯାନ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଲାଭାସରେ ନୁହେଁ, ଏହା ଜଗନ୍ନାଥଙ୍କ ସେବକର ଅଭିଯାନ। ଉତ୍କଳର ସିଂହାସନ ଚଣ୍ଡାଳର ନୁହେଁ, ଦେବତାର। ଏହି ପ୍ରମାଣ ଆମର ଲକ୍ଷ୍ୟ। ଚଣ୍ଡାଳର ଅପମାନ ଛାମୁଙ୍କର ନୁହେଁ, ରାଜାର ନୁହେଁ କି ପ୍ରଜାର ନୁହେଁ, ଏ ଅପମାନ ନୀଳକନ୍ଧର ବିହାରୀ ଜଗନ୍ନାଥଙ୍କର। ଆଜି ଗଜପତି ବାହିନୀ ଏ ଅପମାନର ଉତ୍ତର ଦେବାକୁ କିଭଳି ପ୍ରସ୍ତୁତ ହେଇଛି ତାହା ଚକ୍ରତୀର୍ଥର ସୈନ୍ୟ ସମାବେଶ ଦେଖିଲେ ମଣିମା ସହଜରେ ଅନୁମାନ କରିପାରିବେ।
0: ସାଧୁ ବକ୍ସି, ସାଧୁ ସାଧୁ।
2: ଏହି ତ ବିଜୟ ସିନ୍ଦୁର ଆଉ ଆଜ୍ଞାମାଳଘିନୀ ବଡ଼ ପଣ୍ଡା ଆସିଲେଣି।
3: ମଣିମା ପୂଜା ଅତି ନିର୍ବିଘ୍ନରେ ବଢ଼ିଛି ମଣିମା, ଦେବୀ ବିମଳା ସୁପ୍ରସନ୍ନା, ବିଜୟ ସିନ୍ଦୁର ଆଉ ଆଜ୍ଞାମାଳ ଖେନା ହେଉ ମଣିମା।
0: ଦିଅନ୍ତୁ ବଡ଼ ପଣ୍ଡା,

0: ଆଜ୍ଞା ମାଳ ମୋ ଗଳାରେ ପିନ୍ଧାଇ ଦେଇ ମଥାରେ ମୋର ବିଜୟ ସିନ୍ଦୁରର ଟୀକା ଲଗାଇ ଦିଅନ୍ତୁ।
1: ମା ଗଜପତି ସିଂହାସନର ମହତ୍ତରାତ୍ମା
2: ଜୟ ଗଳିଆରେ ଭୁଜ ମୋ ଗଳୁ ଜଗନ୍ନାଥଙ୍କର ଜୟ ବୀର ଶ୍ରୀ ଗଜପତି ଗଣେଶର ନବକୋଟି କନ୍ୟାଟା ଉତ୍କଳ ବର୍ଗାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବଙ୍କର।
0: ଜୟଧ୍ୱନି ଇଏ ତୁର୍ଯ୍ୟନାଦ
3: ରଥିପୁରର ଗଡ଼ନାୟକ ଆଉ ମେଦିନୀପୁରର ପାଇକମାନେ ପହଞ୍ଚି ପାରିନଥିଲେ, ସମ୍ଭବତଃ ଦର୍ଶନ ଲାଗି ସିଂହଦ୍ୱାରରେ ଅପେକ୍ଷା କରୁଛନ୍ତି।

0: ଚମତ୍କାର, ଅତି ଚମତ୍କାର। ଜ୍ୟୋତ୍ସ୍ନା ରାତିର ଚିଲିକା ଜଳରାଶିରେ ନୀଳ ଓ ପିତର କି ଅପୂର୍ବ ସମ୍ମିଳନ, ବିଚିତ୍ର ଏ ଦୃଶ୍ୟ। ପ୍ରକୃତିର ଏହି ମିଳନ ଭିତରେ ପୁରୀ ରହିଛି ପୂର୍ଣ୍ଣତା, ମାଦକତା ଓ ସାର୍ଥକତା, ଯାହା ମନୁଷ୍ୟ ଜୀବନରେ ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ।
1: ମଣିମାଙ୍କର ଜୟ ହେଉ।
0: ପଦ୍ମ, କିଛି କହିବ ପଦ୍ମ?
1: ନା ମହାରାଜ, ଆପଣ ଶିବିର ଛାଡ଼ି ଏକୁଟିଆ ଚିଲିକା କୂଳକୁ ଚାଲି ଆସିଥିବାରୁ।
0: ବନ୍ଦୀର ଆୟତ୍ତ କ'ଣ ପଦ୍ମ?
1: ବନ୍ଦୀ ସମ୍ରାଟ ପୁରୁଷୋତ୍ତମ ଦେବ?
0: ମୁଁ ତ ଦେବତା ନୁହେଁ, ମନୁଷ୍ୟ। ମନୁଷ୍ୟର ପ୍ରାଣ ଅଛି, ଧମନୀରେ ରକ୍ତ ଅଛି, ହୃଦୟରେ ସ୍ପନ୍ଦନ ଅଛି, ଆଉ ଜୀବନରେ ଜୀବନର ଅନୁଭୂତି ମଧ୍ୟ ଅଛି। ସମ୍ରାଟ ହେଲେ ମଧ୍ୟ ମୁଁ କ'ଣ ମନୁଷ୍ୟଠାରୁ ପୃଥକ?
1: କିନ୍ତୁ ସାଧାରଣ ମନୁଷ୍ୟଠାରୁ ମହିୟାନ, ଶ୍ରେଷ୍ଠ।
0: ତାର୍ଥ ସାଧାରଣଙ୍କ ଠାରୁ ସୁଖ ଦୁଃଖର ଅନୁଭୂତି ମୋର ଅଧିକ।
1: ଏ ପ୍ରଶ୍ନର ସମାଧାନ ମହାରାଜ ନିଜେ କରିବେ ସିନା।
0: ସମାଧାନର କୌଣସି ପ୍ରମାଣ ମୁଁ ଦେଖୁନାହିଁ ପଦ୍ମ। କାଞ୍ଚି ବିଜୟ ଲାଗି ମୋର ଚିନ୍ତା ଓ ଭାବନାର ସୀମା ନାହିଁ। ହଠାତ୍ ମୋର ମନେ ହେଲା ମୁଁ ଯେପରି ବନ୍ଦୀ, ମୁଁ ଦୁର୍ବଳ।
1: କ'ଣ ପାଇଁ ଏ ଦୁର୍ବଳତା ମହାରାଜ?
0: ସିଏ ଥିଲା ଅତୀତର ଏହିପରି ଏକ ସନ୍ଧ୍ୟା, ନବବସନ୍ତର ପ୍ରଥମ ସମାଗମ। ଶୁକ୍ଳ ସପ୍ତମୀର ଚନ୍ଦ୍ର କିରଣର ସଜାଗ ଆଘାତରେ ଖୋଲି ଯାଇଥାଏ କାବେରୀ ପକ୍ଷର ଦ୍ୱାର। ହଠାତ୍ କାଞ୍ଚି ରାଜୋଦ୍ୟାନରୁ ଦେଖିପାରିଲି ଦୁଇଟି ଚପଳ ସୁନ୍ଦର ଆଉ ଭ୍ରମର କୃଷ୍ଣ ଉତ୍କଣ୍ଠ ନୟନ। ସେଇ ମାଦକ ଭରା ନୟନ ଯୁଗଳର ଆକର୍ଷଣରେ ମୋ ମନ ପ୍ରାଣ ସବୁ ବନ୍ଦୀ ହେଇଗଲା।
2: ମଣିମାଙ୍କର ଜୟ ହେଉ।
0: ବାହୁବଳେନ୍ଦ୍ର, ସମ୍ବାଦ କ'ଣ?
2: ପାଖ ଗାଁର ଗୋଟେ ଗୋପାଳୁଣୀ ସମୁଙ୍କର ଦର୍ଶନ ପାଇଥିଲି।
0: ଠିକ୍ ଅଛି, ତାକୁ ଆସିବାକୁ ଦିଅ।
2: ଯଥାଜ୍ଞା ମଣିମା।
0: ଗୋପାଳୁଣୀର ଛଦ୍ମବେଶରେ ଶତ୍ରୁ ପକ୍ଷର କେହି ଗୁପ୍ତଚର ନୁହେଁ ତ ପଦ୍ମ?
1: ଗୁପ୍ତଚର ହେଡ଼େ ତାର ସାହସ!
0: ଯୁଦ୍ଧ ସମୟରେ ଏହା ଅସମ୍ଭବ ନୁହେଁ,
1: ଯେତେ ହେଲେ ସ୍ତ୍ରୀ ଲୋକଟାଏ ତ।
0: ତଥାପି ସେ ଅବହେଳାର ଯୋଗ୍ୟ ନୁହେଁ ପଦ୍ମ। ଗୁପ୍ତଚର ବୃତ୍ତିରେ ସ୍ତ୍ରୀ ଲୋକ ପୁରୁଷଙ୍କ ଠାରୁ ଅଧିକ ମାରାତ୍ମକ।
1: କିନ୍ତୁ କାଞ୍ଚି ଯେଠାରୁ ଅନେକ ଦୂର,
0: ସ୍ତ୍ରୀ ଲୋକ ପକ୍ଷର ଅସମ୍ଭବ କ'ଣ? କିନ୍ତୁ କିନ୍ତୁ ଇଏ କ'ଣ ପଦ୍ମ, ତୁମେ ନିଜକୁ ଏତେ ତନ୍ନତନ କରି ଚାହୁଁଛ ଯେ, କଥା କ'ଣ?
1: ନା ମହାରାଜ, ମୁଁ ସେଇ ସ୍ତ୍ରୀ ଲୋକଟିର ଛଦ୍ମବେଶ କଥା ଭାବୁଥିଲି।
2: ମଣିମା, ଏଇ ସେ ଗୋପାଳୁଣୀ।
0: ତୋ ନାଁ କ'ଣ ଗୋପାଳୁଣୀ?
3: ମୋ ନାଁ ମାଣିକୀ ମଣିମା।
0: ଘର?
3: ଏଠିକି ଗଦାଏ ବାଟ, ଚିଲିକା କୂଳ, ସତୀବର ପାଖରେ।
0: ଆସିବାର କାରଣ?
3: ମଣିମା, ଏଇ ମୁଦି।
0: ଇଏ ତ ଜଗନ୍ନାଥଙ୍କର ରତ୍ନ ମୁଦି। ତମେ ଏ ମୁଦି କୋଉଠୁ ପାଇଲ ଗୋପାଳୁଣୀ? ସତ କୁହ, କୋଉଠୁ ପାଇଲ?
3: ସତ କହୁଛି ମଣିମା, ରଜା ପୁଅ ଦି ଭାଇ ଆଜି ଉଦୁଦିଆ ଖରାବେଳେ ଘୋଡ଼ାରେ ବସି ଯାଉଥିଲେ, ମତେ ଦେଖି ଶୋଷ ହଉଛି ବୋଲି କହି ସେ ଦିଏ ଦହି ଖାଇବାକୁ ମାଗିଲେ।
0: ସେଉଠୁ କଣ ହେଲା ମାଣିକୀ?
3: ମୁଁ ଦହି ଦେଲି, ଖାଇଲେ। କୋଉଡି ମାଗିଲା ବେଳକୁ କହିଲେ, ନେ ଏଇ ମୁଦି ଚିହ୍ନଟ ରଖିଥା, ପଛରେ ଆମ ରାଉତେ ଆସୁଛନ୍ତି, ତାଙ୍କୁ ଦେଲେ ସେ କୋଉଡି ଦେବେ। ମଣିମା ମଣିମା, ମୁଁ ଗରିବ ଲୋକ ମଣିମା, ଏ ମୁଦି ନେଇ ମୁଁ କଣ କରିବି ଯେ?
0: ଆଚ୍ଛା ଆଚ୍ଛା ଆଚ୍ଛା, ସେମାନେ କୁଆଡେ ଗଲେ?
3: କହୁଥିଲେ ଦକ୍ଷିଣରେ କୋଉଠି ଯୁଦ୍ଧ ହଉଛି, ସେଇଠିକି ଯାଉଛନ୍ତି।
0: ଆଚ୍ଛା, ସେ ଦି ଜଣ ଦେଖିବ କେମିତିଆ?
3: ଜଣେ କଳା ଆଉ ଜଣେ ଗୋରା। ମୋ ହାଣ୍ଡିକ ଯାକ ଦହି ଖାଇ ଆଖି ପିଛୁଳାକେ ଘୋଡ଼ାରେ ବସି ପଳେଇ ଗଲେ ପରା। ମୁଁ ପଛରୁ ଡାକିଲା ବେଳକୁ ଆଉ କଣ ଅଛନ୍ତି?
0: ବାହୁବଳେ

0: ମଣିମା ମଣିମା ମୋର ଆଉ ମୂଲ ମୁଁ ପାଇସାରିଛି, ମୋର ଆଉ କୋଉଠି ଲୋଡ଼ା ନାହିଁ।
1: ବାହୁବଳେନ୍ଦ୍ର
2: ମଣିମା,
1: ପ୍ରଭୁଙ୍କ ଚରଣ ଧୂଳିରେ ଯେଉଁ ଭୂମି ଆଜି ପବିତ୍ର ହୋଇଛି, ଆଜିଠାରୁ ତାର ନାମ ହଉ ମାଣିକୀ ପାଟଣା। ଯାବତ୍ ଚନ୍ଦ୍ରାର୍କେ ପୁତ୍ର ପୌତ୍ରାଦି କ୍ରମେ ମାଣିକୀ ଗୌରୁଣୀ ଭୋଗ କରୁ ସେଇ ନିଷ୍କର ଜମି, ବିଖ୍ୟାତ ହେଉ ପ୍ରଭୁ ଜଗନ୍ନାଥଙ୍କର ବାନା। ଯା ମାଣିକୀ ଯା, ଖୁସି ମନରେ ଘରକୁ ଫେରି ଯା, ଏହା ହିଁ ତୁମ ଦହିର ଉପଯୁକ୍ତ ମୂଲ୍ୟ।
0: ମଣିମା,
2: ଜୟ ପ୍ରଭୁ ଶରଣ ପଞ୍ଜର ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜ ପୁରୁଷୋତ୍ତମ ଦେବ।

0: ସବୁ ଅପଦାର୍ଥ ସବୁ ପଲ ପଲ ହୋଇ ମଣିମା ମଣିମା ହଉଥିବେ। ଆଉ ମଣିମା ଯଦି ଠିକଣା ବେଳରେ କିଛି ଗୋଟାଏ ପରାମର୍ଶ ଚାହିଁବେ ତେବେ ସମସ୍ତେ ମୁକ ପାଲଟିଯିବେ, ଆଁ କରି ଉପରକୁ ଚାହିଁଥିବେ। ନା ଦେଖୁଛି ଏମାନେ ମୋତେ ପାଗଳ କରିଦେବେ।
1: କାଞ୍ଚି ନରପତିଙ୍କର ଜୟ ହେଉ।
0: କିଏ ରାଜଗୁରୁ ଆପଣେ ଛିଡ଼ାଟା ହୋଇ ରହିଲେ କ'ଣ କହନ୍ତୁ, କ'ଣ କହିବେ?
1: ଛାମୁରୁ ଡାକରା ଯାଇଥିଲା ସେଇଥିପାଇଁ।
0: ଡାକରା ଯାଇଥିଲା କେତେବେଳେ, କିଏ ଖବର ଦେଲା?
1: ଦୁଆରି ଯାଇ କହିଲା ଛାମୁ ମୋତେ ଗଣପତି ମନ୍ଦିରରେ।
0: ଓ ହଁ ହଁ, ଖୁବ୍ ଜରୁରୀ କଥା, ଗଣପତିଙ୍କର ମାଜଣା ହେଇଛି?
1: ହୋଇଛି ମଣିମା।
0: ତାହେଲେ 100 ଖସା ଲଡ଼ୁ, 108 ନଡ଼ିଆ ଆଉ ପ୍ରତିଦିନ ବ୍ରାହ୍ମଣ ଭୋଜନ।
1: କ'ଣ ଆଜିଠାରୁ ଆରମ୍ଭ ହେବ?
0: ହଁ ଏଇ କ୍ଷଣି।
1: ଏ ବ୍ୟବସ୍ଥା କେତେଦିନ ପର୍ଯ୍ୟନ୍ତ ଚାଲିବ ମଣିମା?
0: ତାର କ'ଣ କିଛି ଠିକଣା ଅଛି? ଆଜି ତ ସମ୍ବାଦ ପାଇଲି ଉତ୍କଳ ବାହିନୀ ପୁଣି ଲଢ଼ିବାକୁ ଆସୁଛି। ଏଥରକ କୁଆଡ଼େ ସେ ଚଣ୍ଡାଳଟା ନିଜେ ଆସୁଛି।
2: ଯୁଦ୍ଧ ତାହେଲେ କ'ଣ ପୁଣି ହେଉ ବାବା?
0: ହେଉ, ସେଥିଲାଗି ମୁଁ କ'ଣ ଭୟ କରେ ମା ପଦ୍ମାବତୀ। ଆସୁ ସେ ଚଣ୍ଡାଳ ଏଥରକ। କାଞ୍ଚି ଗଣପତି ମୋର ଚିର ସହାୟ ବୋଲି ସେ କ'ଣ ଜାଣିନାହିଁ? କାଞ୍ଚିର ବଳ ବିକ୍ରମ ଥରେ ତ ସେ ଜାଣିଯାଇଛି। ହଉ ଏଥରକ ତାକୁ ବନ୍ଦୀ କରି ମୁଁ ଯଦି ତାରି ହାତରେ ଗଣପତିଙ୍କର ବେଢ଼ା ଝାଡ଼ୁ ନ କରେଇଛି ତେବେ ମୋ ମନ ଶାନ୍ତ ହବନି ମା, ଶାନ୍ତ ହବନି।
2: ଅକାରଣରେ ଏ ଯୁଦ୍ଧ କାହିଁକି ବାବା?
0: କ'ଣ କହିଲୁ ମା ପଦ୍ମାବତୀ, ଏ ଯୁଦ୍ଧ ଅକାରଣ? ଛାର ଚଣ୍ଡାଳଟାଏ ରଜା ହେଇଗଲା ବୋଲି ସେ ମୋର କନ୍ୟାକୁ ବିବାହ କରିବ? ମୋ ମୁହଁକୁ ଆଉ ଚାହିଁ ରହିଲେ କ'ଣ ରାଜଗୁରୁ, ମନ୍ଦିରରେ ମାଜଣା କରିବେ, ଯାଆନ୍ତୁ। ହଁ ତୁ କ'ଣ ମନ୍ଦିରକୁ ଯିବୁ ମା?
2: ହଁ ବାବା।
0: ଠିକ୍ ଅଛି, ତୁ ଯା ମା, ମୁଁ ମନ୍ତ୍ରଣା କକ୍ଷକୁ ଯାଏ। ଉତ୍କଳ ସୈନ୍ୟ କେଉଁଠି ପହଞ୍ଚିଲେ ସେ ଖବରଟା ଆଗକୁ ମୁଁ ବୁଝେ।
2: ରାଜଗୁରୁ ଆପଣ
1: କୁହନ୍ତୁ ମା,
2: ଉତ୍କଳ ସେନାର କାଞ୍ଚି ଅଭିଯାନ କଥା କ'ଣ ସତ?
1: ମଣିମାଙ୍କ ଶ୍ରୀମୁଖରୁ ସେଇ କଥା ଶୁଣିଲେ ପରା ମା?
2: ନାଇଁ ନାଇଁ, ଆପଣ ସେନାପତିଙ୍କ ଠାରୁ ସଠିକ୍ ଖବର ବୁଝି ଆସିବେ, ଯାଆନ୍ତୁ।
1: ହଉ ତେବେ ଯାଉଛି ମା।
2: ପୁଣି ଯୁଦ୍ଧ, ପୁଣି ହାହାକାର, ପୁଣି ଚନକ୍ଷ, ହଜାର ହଜାର ଅଭାଗିନୀ ହେବେ ବିଧବା, ମା ହେବେ ପୁତ୍ରହରା। ଏ ଜନହାନି, ଏ ଅଶାନ୍ତି ପାଇଁ ଦାୟୀ କିଏ? କାହା ଅପରାଧ ଯୋଗୁଁ ଏ ଯୁଦ୍ଧର ବିଭୀଷିକା? ମୋ ଅନ୍ତରାତ୍ମା କହେ ମୁଁ ଏଥିପାଇଁ ଦାୟୀ, ମୁଁ ଛାର ପଦ୍ମାବତୀ ଲାଗି ମୋର ଦେଶରେ ଏ ଆତଙ୍କ। ପ୍ରଭୁ ମୁଁ ଅପରାଧିନୀ, ପ୍ରଭୁ ମୋତେ ତୁମେ କ୍ଷମା କରିଦିଅ, କ୍ଷମା କରିଦିଅ ପ୍ରଭୁ।

0: ମୋତେ ଗଜପତି ସିଂହାସନ ଅର୍ପଣ କରିଥିଲେ। ତାପରେ ପିତୃବିୟୋଗ ଦୁଃଖ ମଧ୍ୟରେ ଭାତୃ ବିବାଦ ମୋତେ ଏକାବେଳକେ ବିବ୍ରତ କରି ପକାଇଥିଲା।
1: କରୁଣାମୟ ଜଗନ୍ନାଥ ଯାହାଙ୍କର ଭରସା ଚିର ସହାୟ।
0: ତୁମେ ଠିକ୍ କହିଛ ପଦ୍ମ, ତାଙ୍କ ଶ୍ରୀଚରଣ ଭିନ୍ନ ମୋର ଅନ୍ୟ ଆଶ୍ରୟ ନଥିଲା, ଆଉ ଏବେ ବି ନାହିଁ।
1: ତାହା ନହେଲେ କ'ଣ ମାଣିକି ଗୌଣୁଣୀର ଦହି ଖାଇ ରତ୍ନମୋତି ବନ୍ଧା ପକାଇ ଭକ୍ତ ଆଗେ ଆଗେ ଭଗବାନ ବାଟ କଢ଼େଇ ଯିବାର ସମ୍ଭବ ହୁଅନ୍ତା? ମଣିମା ମଣିମା, ଏଇ ଦେଖନ୍ତୁ ହିଂସ୍ର ବାଘଟେ ଏଣିକି ଝପଟି ଆସୁଛି।
0: ଭୟ କର ନାହିଁ ପଦ୍ମା, ଭୟ କର ନାହିଁ, ମୋ ପଛରେ ଠିଆ ହୁଅ। ମୋ ହାତରେ ଏଇ ଶାଣିତ ଖଡ଼କ ଦେବା ପର୍ଯ୍ୟନ୍ତ
1: ଆସିଲା ମଣିମା ଆସିଲା।
0: ପାଇଛି, ଜଙ୍ଗଲର ପଶୁ ମଣିଷକୁ ଆକ୍ରମଣ କରିବାର ଉପଯୁକ୍ତ ଶାସ୍ତି ପାଇଛି।
1: ମଣିମାଙ୍କର ଉନ୍ମୁକ୍ତ କୃପାଣ ହିଂସ୍ର ବାଘର ଗଣ୍ଡି ଓ ମୁଣ୍ଡକୁ ଏକା ଚୋଟରେ ଅଲଗା କରିଦେଇଛି।
2: ବାଃ ବାଃ, ଚମତ୍କାର ଚମତ୍କାର ଏଇ ବୀରତ୍ୱ! ଉନ୍ମୁକ୍ତ କୃପାଣ ହସ୍ତରେ ହିଂସ୍ର ସାତୁଳକୁ ଏକାକୀ ଆକ୍ରମଣ କରି ଦୁଇଗଡ଼ କରିଦେଲ। ଧନ୍ୟ ତୁମର ଲକ୍ଷ୍ୟ, ତୁମର ସାହସକୁ ପ୍ରଶଂସା ନ କରି ମୁଁ ରହିପାରୁ ନାହିଁ ବୀର। ଏ ନିଅ ନିୟମର ମୁକ୍ତାମାଳ, ତୁମ ବୀରତ୍ୱର ଯୋଗ୍ୟ ପୁରସ୍କାର।
0: କ୍ଷମା କରିବେ, ବୀରତ୍ୱ ଓ ସାହସ ହେଉଛି କ୍ଷତ୍ରିୟର ଜନ୍ମଗତ ଅଧିକାର, ପୁରସ୍କାର ଲୋଭରେ
2: ନନ୍ଦପୁରର ଯୁବରାଜ ତୁମ ବୀରତ୍ୱରେ ମୁଗ୍ଧ ହୋଇ ତୁମକୁ ପୁରସ୍କୃତ କରିବାକୁ ଇଚ୍ଛା କରୁଛନ୍ତି, ଅଥଚ ତୁମେ
0: ଆପଣଙ୍କର ପରିଚୟ ଲାଭ ହିଁ ମୋର ଯଥେଷ୍ଟ।
2: ନା ନା, କେବଳ ତୁମ ବୀରତ୍ୱ ନୁହେଁ, ଏକାଧାରରେ ତୁମର ମହତ୍ୱ, ବିନୟ ଏବଂ ସୌଜନ୍ୟ ମୋତେ ମୁଗ୍ଧ କରିଛି। ହଉ ଛାଡ଼ ସେ କଥା, ଏଇ ନିବିଡ଼ ଅରଣ୍ୟ ମଧ୍ୟରେ
1: ରାମଗିରିର ଅତୁଳ ଚିତ୍ର ସମ୍ପଦ କାହାକୁ ଭଲ ମୁଗ୍ଧ ନ କରିବ ଯୁବରାଜ?
2: ପରିଚୟ ପାଇଲେ ଅଧିକ ସୁଖେଇବି।
0: ଜଣେ କ୍ଷତ୍ରିୟ ବିଦେଶୀ ଏତିକି କ'ଣ ଯଥେଷ୍ଟ ନୁହେଁ?
2: ବୁଝିଲି, ସରଳ ମନରେ ପରିଚୟ ଦେଇ ସହଜ ଭାବରେ କଥା କହିବାଟା ସଭ୍ୟ ଜଗତର ପ୍ରଥା ନୁହେଁ ପରା। ତା ଛଡ଼ା ନନ୍ଦପୁର ଏକ ବଣୁଆ ଦେଶ, ତାର ଅଧିବାସୀ ଯେତେବେଳେ ଅଶିକ୍ଷିତ ଅନୁନ୍ନତ।
1: ନା ନା, ସେଭଳି ବିଚାର କରନ୍ତୁ ନାହିଁ ଯୁବରାଜ। ସଭ୍ୟ ଅସଭ୍ୟ ବ୍ରାହ୍ମଣ ଚଣ୍ଡାଳର ନିଚ ଭେଦଭାବ ଆଉ ସଂକୀର୍ଣ୍ଣତା ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମାଙ୍କ ପାଖରେ ଅସମ୍ଭବ।
2: ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା? ମୁଁ ତେବେ କ'ଣ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର ସାକ୍ଷାତ ଲାଭ କରି ଧନ୍ୟ ହେଇଛି?
1: ତମର ଅନୁମାନ ସତ୍ୟ ଯୁବରାଜ।
2: ମହାନୁଭବ ସମ୍ରାଟ, ମୋର ଅପରାଧ ମାର୍ଜନା କରନ୍ତୁ। ଆ, ମୋର ଆଜି କି ପରମ ସୌଭାଗ୍ୟ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି ମଣିମା। ଆରେ କିଏ ଅଛ ରେ, ସମ୍ରାଟଙ୍କର ଯଶଚିତ ସମ୍ବର୍ଦ୍ଧନା ଲାଗି?
0: ଥାଉ ଯୁବରାଜ ଥାଉ, ଲୌକିକତା ପୂର୍ଣ୍ଣ ସମ୍ବର୍ଦ୍ଧନାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ସାଥିରେ ଅନାହୁତ ସସ୍ନେହ ମିଳନ ମୋ ନିମନ୍ତେ ଦୁର୍ଲଭ। ଆଉ ତା ଛଡ଼ା ମୁଁ କାଞ୍ଚି ପଥର ଯାତ୍ରୀ ଯେତେବେଳେ
2: ମୁଁ ଶୁଣିଥିଲି ସମ୍ରାଟଙ୍କର କାଞ୍ଚି ଅଭିଯାନ କଥା, ଏ ଅଭିଯାନରେ ନନ୍ଦପୁରର କ୍ଷୁଦ୍ର ଶକ୍ତି କୌଣସି ସେବାରେ ଲାଗିପାରିଲେ ନିଜକୁ ଆମେ ଭାଗ୍ୟବାନ ମନେ କରନ୍ତୁ।
0: ଆପଣ ପ୍ରକୃତ ମିତ୍ରର ଉପଯୁକ୍ତ କଥା କହିଛନ୍ତି ଯୁବରାଜ, ମନର ଅଭିଳାଷ ପ୍ରକାଶ କରନ୍ତୁ।
2: ଅନୁମତି ପ୍ରଦାନ କଲେ କାଞ୍ଚି ଅଭିଯାନରେ ମୁଁ ଛାମୁଙ୍କର ଅଙ୍ଗରକ୍ଷାର ଭାର ଗ୍ରହଣ କରିବି।
0: ତୁମର ଇଚ୍ଛା ମୁଁ ପୂରଣ କଲି ବନ୍ଧୁ।

0: ଭଜେ ବକ୍ରତୁଣ୍ଡ ସବୁଥିରେ ଆଜି ବିଘ୍ନ। ଗାଧୋଇ ପାଧୋଇ ଗଲାବେଳକୁ କିଏ ଗୋଟାଏ ପାଷାଣ୍ଡ ପଛରୁ ଡାକିଦେଲାଣି, ଆରେ କିଏ ରେ ତୁ? ଏ ରାଜପରିଚାରକ, କଥା କଣ?
1: ଛାମୁ ଡାକରା, ଚଞ୍ଚଳ ଆସନ୍ତୁ।
0: ଛାମୁ ଡାକରା, ଏ ଅବେଳରେ କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା, ମାଳ ନେଇ ଶୀଘ୍ର ପହଞ୍ଚିଲେ ମଣିମା ଯୁଦ୍ଧକୁ ବିଜୟ କରିବେ।
0: ଯୁଦ୍ଧକୁ? ଛାମୁ କଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡ଼ି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସିଲେଣି, ନାଗରା ଦିଆ ହଉଥିଲା, ଆପଣଙ୍କୁ ଶୁଣି ନାହାନ୍ତି କି?
0: ଏ ହଁ ଶୁଣିଛି ଶୁଣିଛି।
2: ଆହେ, ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ହେଇଟି କାହାକେ କହିବେନି ଟି, ଆଜି ସକାଳେ ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନୀ ବସିଥିଲା ପରା।
0: ଏ ଶାଗୁଣା, ଆହେ ଇଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳର ସୂଚନା ଦେଖାଗଲାଣି। ରାତି ଅଧରେ ମେଳାମେଳା ହୋଇ କାଉ ବୋବୋଉଛନ୍ତି।
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କଣ କଣ?
2: ଇଏ ଗଡ଼ଦୁଆରି ପରା କହୁଥିଲା, କୋଳା ଘୋଡ଼ା ହେଇ ଦି ଜଣ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ।
0: ଆହେ କେମିତି ଗଡ଼ଦୁଆର?

0: ମୁକୁଳା ଥିଲା?
1: ନାଇଁ ପରା, ଦ୍ୱାର ତା ଛାଏ ଛାଏ ମୁକୁଳା ହେଇଗଲା, ଆଉ ଘୋଡ଼ା ଦୁଇଟାକ ଆଖି ପିଛୁଳାକେ ପଶିଗଲେ, ଧୂଳିରେ ତା ଆଖି ପୋତି ହେଇଗଲା ପରା।
0: ଆଉ ସେ ଘୋଡ଼ା ଦୁଇଟା
1: କୁଆଡ଼େ ଯେ ଅଦୃଶ୍ୟ ହେଇଗଲେ କିଛି ଜଣାଗଲାନି।
0: ଆହେ, ଛାମୁରେ ଏ କଥା ଜଣା କରିଛଟି?
1: ହଁ, ଜଣା କରିବୁ, ମୁଣ୍ଡ ଆଉ ରହିବଟି? ହଉ, ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି।
0: ହଁ ହଁ, ଚାଲ ଚାଲ। ପ୍ରଭୁ ହେ, ଏଥରକ ଯୁଦ୍ଧ କ'ଣ ହବ କେଜାଣି। କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ଉଛି, ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତିମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜେମାଦେଇ ଜେମାଦେଇ ଶୁଣିଲଣି, ଓଡ଼ିଶା ରାଜା ଲଢେଇ କରିବାକୁ ଆସିଛନ୍ତି।
1: ତାହେଲେ ତ ଶୁଭ ସମ୍ବାଦ।
0: ଏ
1: କହ, ଏଥିଲାଗି କି ପୁରସ୍କାର ଦେବି?
0: ଓଡ଼ିଶା ରାଜା ଆମ କାଞ୍ଚି ରାଜାଙ୍କ ସାଥିରେ ଲଢେଇ କରିବାକୁ ଆସିଛନ୍ତି, ଇଏ ହେଲା ଶୁଭ ସମ୍ବାଦ। ପୁଣି କହୁଛ କ'ଣ ନା ପୁରସ୍କାର ଦେବ? ସେ ଚଣ୍ଡାଳ ରାଜା ଆମ ରାଜ୍ୟ ଉପରେ ଆକ୍ରମଣ କରିବ, ଏ କଥା ଶୁଣି ତୁମେ ଖୁସି ହଉଛ?
1: ଜିଇ ରହିବାର ଅଧିକାର ଯାହାର ଅଛି ସଂଘର୍ଷ ତାକୁ କରିବାକୁ ତ ପଡିବ।
0: କଥାଟା ସୁରୁଖୁରୁରେ ତୁଟିବାକୁ ଆଉ କ'ଣ କିଛି ବାଟ ନଥିଲା ଜମା ଦେଇ? ଭଲରେ ସିଏ ଯଦି ଆମ ରାଜାଙ୍କୁ କନ୍ୟା ମାଗିଥାନ୍ତେ
1: ତାହେଲେ ମୁଁ ବୁଝିଥାନ୍ତି। ଶାଳକ୍ରମ ଭାବି ଯାହାଙ୍କ ଚରଣରେ ମୁଁ ମୁଣ୍ଡ ନୁଆଇଛି ସିଏ ଦେବତା ନୁହନ୍ତି, ବାଲିକରଡ଼ା
0: ଜେମା।
1: ହଁ ସଖୀ ଜାନକୀ, ମୁଁ ଏଇଥିପାଇଁ ଆଜି ଖୁସି ଯେ ଉତ୍କଳର ଗଜପତି କାଞ୍ଚି ଦ୍ୱାରରେ ହାତ ପାତି ଭିକ୍ଷା କରୁନାହାନ୍ତି, ସେ ଦାବି କରୁଛନ୍ତି। କାରଣ ଓଡ଼ିଆ ଜାତିର ସମ୍ମାନ ଅଛି, ଜୀବନ ଅଛି, ଆଉ ଅଛି ପୌରୁଷ। ଭିକ୍ଷା ମାଗି କେହି କେବେ ବଡ଼ ହେଇନି ଜାନକୀ, ହେଇଛି ଦାବି କରି, ବିଦ୍ରୋହ କରି, ବିପ୍ଳବ କରି।
0: ମୁଁ କ'ଣ ସେ କଥା ବୁଝୁନାହିଁ ଜମା ଦେଇ? ମୋର କହିବାର କଥା କ'ଣ କି, କେଇ ଦିନ ତଳେ ତ ଓଡ଼ିଆ ପାଇକ ଏଠୁ ହାରି ପଳେଇଗଲେ। ପୁଣି ଥରେ ଲଢ଼େଇ ହେଲେ କୋଉ ପଟ ଜିତିବ କୋଉ ପଟ ହାରିବ ସେ କଥା କିଏ କହିପାରିବ? ଆମର କାଞ୍ଚି ରାଜା ଯଦି ମନ କରନ୍ତେ ଏ ଯୁଦ୍ଧ କ'ଣ ବନ୍ଦ ହୋଇପାରନ୍ତା ନାହିଁ
1: ଜାନକୀ?
0: କାହିଁକି, ଆମ ରାଜା କ'ଣ ଅପାତ୍ରରେ ବନ୍ଧୁକ ବାନ୍ଧୁଛନ୍ତି କି? ଓଡ଼ିଶା ରାଜା ଦିଗ୍ବିଜୟୀ ବୀର, ଏ କଥା ସିଏ କ'ଣ ଶୁଣିନାହାନ୍ତି?
1: ତଥାପି ସିଏ ତାଙ୍କ ବୀରତ୍ୱର ପ୍ରମାଣ ଦିଅନ୍ତୁ।
0: ହେଲେ କ'ଣ ହେବ, ହଣାକଟା ହେଇ ଗୁରେ ଲୋକ ମରିବେ, କାହିଁକି ଭଲା ଇଏ ଲଢ଼େଇ?
1: ଏ ଲଢ଼େଇ କେବଳ ମୋରି ପାଇଁ ଲୋ ଜାନକୀ, ମୋରି ପାଇଁ। କାଞ୍ଚି ରାଜସଭାରେ ପୁରୁଷୋତ୍ତମ ଦେବ ଅପମାନିତ, ଆତ୍ମସମ୍ମାନ ଲାଗି, ସିଂହାସନର ମହତ୍ଵ ଲାଗି ସେ କ'ଣ ଯୁଦ୍ଧ କରନ୍ତି ନାହିଁ? କାଞ୍ଚି ରାଜାଙ୍କର କଟୁ ଚଣ୍ଡାଳ ଉପାଧି ତାଙ୍କ ଅନ୍ତରକୁ କ'ଣ ବାଧି ନଥିବ ଜାନକୀ?
0: ବାଧିଥିବ ଜେମା ଦେଇ, ବାଧିଥିବ। ଏଇ ଶୁଣୁଛ ଶୁଣୁଛ ଜେମା ଦେଇ, ତମ ସଙ୍ଗୀତଶାଳାକୁ ଯିବା ବେଳ ହେଇଗଲାଣି, ଯିବା ଆସ।
1: ଘରେ ଆଉ ବାହାରେ ଯେତେବେଳେ ବିପ୍ଳବର ପ୍ରତିଧ୍ୱନି ସେତେବେଳେ କ'ଣ ସଙ୍ଗୀତ ଶୁଣିବାର ଅବସର ଥାଏ ଜାନକୀ? ବରଂ ଆତ୍ମନିବେଦନରେ ଯେଉଁଠି ହିନ୍ଦୁ ପାଏ ଶାନ୍ତି ସୁଖ ଆଉ ଆନନ୍ଦ, ସେଇ ଗଣପତି ମନ୍ଦିରକୁ ମୋତେ ନେଇ ଚାଲ ସଖୀ, ସେଇଠିକି ନେଇ ଚାଲ
0: ଜେମା ଦେଇ।
1: ହଁ ସେଇଠିକି ଚାଲ।

0: ଜୟ ଗର୍ଭଞ୍ଜନ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ
0: ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
2: ଇଏ କର୍ଣ୍ଣ ଆଜି କଣ ଶୁଣୁଛି? ଉତ୍କଳ ବାହିନୀର ଅନ୍ୟତମ ଯୋଦ୍ଧା ନବଘନ ଉତ୍ତର କବାଟ ବାର୍ତ୍ତା ଦେଇଗଲେ, ବିଜୟ ଚନ୍ଦ୍ରାକ୍ଷଙ୍କର ଅଦ୍ଭୁତ ରଣକୌଶଳ ଯୋଗୁଁ କାଞ୍ଚି ବାହିନୀ ଛତ୍ରଭଙ୍ଗ ଦେଇଛି। ଯୁଦ୍ଧରେ ଆଜି ଓଡ଼ିଆ ପାଇକମାନେ ନିଶ୍ଚୟ ଜାଣିବେ, ଯୁଦ୍ଧ ଭୂମିକୁ ମୋର ଯିବା ଆବଶ୍ୟକ ପଡ଼ିବ ନାହିଁ। ଭକ୍ତବତ୍ସଳ ପ୍ରଭୁ ଚଣ୍ଡାଳର ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
0: ଜୟ ଦର୍ପଧନ ପ୍ରଭୁ ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
3: ମହାମହିମ ସମ୍ରାଟଙ୍କର ଜୟ ହେଉ।
2: ଆସନ୍ତୁ ଯୁବରାଜ ବିଜୟ ଚନ୍ଦ୍ରାକ୍ଷ, ଯୁଦ୍ଧରେ ଆପଣଙ୍କର ବିଚକ୍ଷଣ ରଣକୌଶଳର ସମ୍ବାଦ ମୁଁ ପାଇସାରିଛି, ବଧେଇ ଜଣାଉଛି।
3: ଏପରି କହି ମୋତେ ଲଜ୍ଜିତ କରନ୍ତୁ ନାହିଁ ମହାରାଜ, ଓଡ଼ିଶାର ରଣକୌଶଳ ବୀରତ୍ୱ ଆଉ ଦିଗ୍ବିଜୟ ମୂଳରେ ଶତ୍ରୁ ମର୍ଦ୍ଦନକାରୀ ଗଜପତି ହେଉଛନ୍ତି ଏକମାତ୍ର ପଥ ପ୍ରଦର୍ଶକ। ଆଜି ମନେ ହେଲା ଓଡ଼ିଆ ପାଇଖର ରଣଶିକ୍ଷା ନିକଟରେ କାଞ୍ଚି ବର୍ତ୍ତମାନ ଏକ ଶିଶୁ, ସେଇଥିପାଇଁ ଯୁଦ୍ଧରେ ଆଜି କାଞ୍ଚି ସେନା ଛତ୍ରଭଙ୍ଗ ଦେଇଛି।

0: ଆପଣଙ୍କର ସୁଦକ୍ଷ ପରିଚାଳନା ଯୋଗୁଁ ସିନା, ତା ନହେଲେ
1: କ୍ଷମା କରିବେ ମହାରାଜ, ଯାହା ଶୁଣିଛନ୍ତି ସମସ୍ତ ଭ୍ରମ। ଯୁଦ୍ଧ ପରିଚାଳନା ଲାଗି ମୁଁ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ତୁର୍ଯ୍ୟନାଦ କଲି, ଦେଖିଲି ହଠାତ୍ ଯେମିତି ଦୁଇଜଣ ଯୋଦ୍ଧା ଦୁଇଟି ଘୋଡ଼ାରେ ମୋ ଆଖି ଆଖିରେ ଆବିର୍ଭୂତ ହେଲେ। ଚାରିଗୋଟି ବିରାଟ ବାହିର ଛାୟା ଫୁଟି ଦିଶିଲା। ଆମ ଉତ୍କଳ ସେନା ବ୍ୟୁହ ଭେଦ କରୁ ନ କରୁଣୁ ବିରାଟ କାଞ୍ଚି ସେନା ଛତ୍ରଭଙ୍ଗ ଦେଲେ।
2: ଆପଣ କ'ଣ କହୁଛନ୍ତି?
1: ହିନ୍ଦୁର ନମସ୍ୟ ଚଳନ୍ତି ଜଗନ୍ନାଥ। ଧନ୍ୟ ଆପଣଙ୍କର ଭକ୍ତି, ଧନ୍ୟ ଆପଣଙ୍କର ମହିମା। ଆପଣଙ୍କର ସଙ୍ଗ ସୁଖ ଲାଭ କରି ମୁଁ ଧନ୍ୟ ହେଇଛି। ଆଶୀର୍ବାଦ କରି ମୋତେ ପବିତ୍ର କରନ୍ତୁ ମହାରାଜ, ମୋତେ ପବିତ୍ର କରନ୍ତୁ।
0: ଆରେ ଇଏ କ'ଣ କରୁଛନ୍ତି ବନ୍ଧୁ ବିଜୟ ଚନ୍ଦ୍ରାକ୍ଷ? ମୋ ପାଦ ଛାଡ଼ନ୍ତୁ ବୀର, ଉଠନ୍ତୁ ଉଠନ୍ତୁ ଆପଣ। ସବୁ ସେଇ ଜଗନ୍ନାଥଙ୍କର କରୁଣା, ସବୁ ତାଙ୍କରି ଇଚ୍ଛା।
3: ଗଜପତିଙ୍କର ଜୟ ହଉ।
0: ନା ପଦ୍ମ, ନା, ପ୍ରଭୁ ଜଗନ୍ନାଥଙ୍କର ଜୟ ବୋଲି କୁହ।
3: ଜୟ ଭକ୍ତ ବତ୍ସଳ, ପ୍ରଭୁ ଜଗନ୍ନାଥଙ୍କର ଜୟ।
0: ଯୁଦ୍ଧର ସମ୍ବାଦ ତୁମେ ଶୁଣିଛ ପଦ୍ମ?
4: ବର୍ତ୍ତମାନ ତ ମୁଁ ସେଇଠାରୁ ଫେରୁଛି ମହାରାଜ। କହିବା ବାହୁଲ୍ୟ, ଯୁବରାଜ ବିଜୟ ଚନ୍ଦ୍ରାକ୍ଷଙ୍କର ବୀରତ୍ୱ ଗୌରବ ସତମୁଖରେ ଫୁଟି ଉଠିଛି। ସନ୍ଧ୍ୟା ନହିଥିଲେ ଆଜି ବୋଧହୁଏ ହେଇଥାନ୍ତା ଶେଷ ଯୁଦ୍ଧ। ଦେଖିବେ ମହାରାଜ, ଆସନ୍ତାକାଲି ଯୁଦ୍ଧରେ କାଞ୍ଚିର ପରାଜୟ ସୁନିଶ୍ଚିତ।
0: ସବୁ ସେଇ ଗର୍ବଗଞ୍ଜନ ପ୍ରଭୁ ନୀଳାଦ୍ରି ବିହାରୀଙ୍କର ଇଚ୍ଛା।
4: ମହାରାଜ ଅନୁମତି ଦେଲେ ମଣିମାଙ୍କ ଚରଣରେ ମୋର ଏକ ସାମାନ୍ୟ ନିବେଦନ।
0: ନିର୍ଭୟରେ ପ୍ରକାଶ କର ପଦ୍ମ।
4: କାଞ୍ଚି ବିଜୟ ପରେ ରାଜଜିମା ପଦ୍ମାବତୀଙ୍କୁ ମୁଁ ନିଜେ ବନ୍ଦିନୀ କରିବି।
0: ପଦ୍ମ, ସଂଯତ ହେଇ କଥା କୁହ। ତମେ ଏ କଥା କହି ତୁମେ ମୋର କେଉଁ ତନ୍ତ୍ରରେ ଆଘାତ କରୁଛ ଜାଣ? ଜାଣ ତୁମେ ପଦ୍ମାବତୀଙ୍କର ଆସନ କେଉଁଠି? ତୁମେ କ'ଣ ଏପର୍ଯ୍ୟନ୍ତ ବୁଝିପାରିଲ ନାହିଁ କାଞ୍ଚି ଅଭିଯାନର ଲକ୍ଷ୍ୟ କ'ଣ?
4: ମଣିମାଙ୍କର ତୃପ୍ତି ଲାଗି ମୁଁ ମୋର ପ୍ରାଣର ବାର୍ତ୍ତା ପ୍ରକାଶ କରିଛି ମାତ୍ର।
0: ଅସମ୍ଭବ, ତମେ ପୁରୁଷ ହୋଇ ଉତ୍କଳର ଭାବି ରାଜରାଣୀଙ୍କର ଅଙ୍ଗସ୍ପର୍ଶ କରିବାକୁ ସାହସ କରୁଛ? ମୁଁ ମନେ କରିଥିଲି ତମେ ବୁଦ୍ଧିମାନ ଆଉ ବିବେକୀ, କିନ୍ତୁ ଆଜି ତୁମର ଆସ୍ପର୍ଦ୍ଧା ଦେଖି।
4: ନିଜର କର୍ତ୍ତବ୍ୟ ମନେ କରି ମୁଁ କେବଳ ସତ୍ୟ ପ୍ରକାଶ କରିଥିଲି ମଣିମା। ଆପଣଙ୍କ ମନରେ ଆଘାତ ଲାଗିଥିବା ଯୋଗୁଁ କ୍ଷମା ଭିକ୍ଷା କରୁଛି।
0: ନା, ଏ ଆସ୍ପର୍ଦ୍ଧା ପାଇଁ କ୍ଷମା ନାହିଁ, ବରଂ ଶାସ୍ତି କୁହ ଶାସ୍ତି।
4: ଅତୀତ କଥା ଥରେ ସ୍ମରଣ କରନ୍ତୁ ମହାରାଜ। ଆପଣଙ୍କର ମହାମୂଲ୍ୟବାନ ରତ୍ନମୁଦି ଫେରସ୍ତ ଦିନ ପ୍ରତିଦାନରେ ଆପଣ ମୋର ପ୍ରାର୍ଥନା ପୂରଣ କରିବା ନିମନ୍ତେ ସତ୍ୟବଦ୍ଧ ହୋଇଥିଲେ।
0: ସେଇ ପ୍ରାର୍ଥନା ସେଇ ସୁଯୋଗରେ
4: ମହାରାଜ, ପୁରୁଷ ହେଇ କାଞ୍ଚି ରାଜଜିମା ପଦ୍ମାବତୀଙ୍କର ଅଙ୍ଗସ୍ପର୍ଶ କରିବାରେ ଆପଣଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଇଛି ତାହା ଅମୂଳକ।
0: ଅମୂଳକ କିପରି?
4: ମଣିମାଙ୍କ ସେବାରେ ନିୟୋଜିତ ପାର୍ଶ୍ୱଚର ପଦ୍ମ ସିଂ ପୁରୁଷ ନୁହେଁ।
0: ତେବେ
4: ଏଇ ଦେଖନ୍ତୁ, ଏଇ ଦେଖନ୍ତୁ ମୋର ପ୍ରକୃତ ବେଶ। ମୁଁ ପୁରୁଷ ନୁହେଁ, ନାରୀ।
0: ନାରୀ, ଆଶ୍ଚର୍ଯ୍ୟ!
4: ଅପରାଧ ମାର୍ଜନା କରିବେ ସମ୍ରାଟ, ମୁଁ କାଞ୍ଚି ରାଜଜେମା ପଦ୍ମାବତୀଙ୍କର ପ୍ରିୟ ସଖୀ ମାୟାବତୀ।
0: ମାୟା?
4: ହଁ, ମାୟା।
0: ଅଦ୍ଭୁତ ତୁମେ ନାରୀ, ବାସ୍ତବିକ ଅଦ୍ଭୁତ।

ଗଜପତିଙ୍କ ବିଶ୍ରାମ କକ୍ଷ କଣ ଶୂନ୍ୟ? ମହାରାଜା ତେବେ ଗଲେ କୁଆଡେ? ଏ କାଞ୍ଜି ରାଜଚିମା ପଦ୍ମାବତୀଙ୍କ ଚିତ୍ରପଟ ଏଠି ଶୋଭା ପାଉଛି ଏକ ସୁସଜ୍ଜିତ ଆସନରେ। ତାହେଲେ ରାଜଚିମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଜିରୁ ବନ୍ଦିନୀ ହୋଇ ଆସିବା ପରେ ବିଚାରେ ଖୁବ୍ ଫାଙ୍ଗି ପଡ଼ିଛି। ଯାଏ ପଣତକାନିରେ ଚିତ୍ରପଟଟିକୁ ଟିକେ ପୋଛି ଦିଏ। ଚେମା ଦେଇ ଭାଙ୍ଗି ପଡ଼ ନାହିଁ ଚେମା ଦେଇ, ତମର ପ୍ରିୟ ସଖୀ ମାୟାବତୀ କେବେ ହେଲେ ତା କର୍ତ୍ତବ୍ୟ ଭୁଲି ନାହିଁ। କିଛି ଦିନ ଆଉ ଧୈର୍ଯ୍ୟ ଧର ଚେମା ଦେଇ, ଦେଖିବ ଜଗନ୍ନାଥଙ୍କ କରୁଣାରୁ ତମ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ, ତମର ଏ ଅଭିସାରିକା ବେଶ ନିଶ୍ଚୟ ସାର୍ଥକ ହେବ।

0: ଶହେ ମୁଦିଦସ୍ତେ ଆଉ ବିଳମ୍ବ କାହିଁକି? ଠାକୁର ମାନଙ୍କର ପହଣ୍ଡି ବି ଯେ ସରିଲାଣି, ଛେଡ଼ା ପହରା କଲେ ପରା ଆହୁରି କେତେ ନୀତି?
1: ସବୁ ଠିକଣା ଅଛି ବଡ଼ ପଣ୍ଡେ, ମଣିମା ଖାଲି ଚନ୍ଦନ ଆଉ ସୁବର୍ଣ୍ଣ ସମ୍ଭାଷିନୀ ଗ୍ରହଣ କଲେ ଛେଡ଼ା ପହରା ନୀତି ବଢିବ।
0: ଏଇ ତ ମଣିମା ନିଜେ ବିଜେ ହେଲେଣି।
2: ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ଯାତ୍ରୀ ଭିଡ଼ରେ ବଡ଼ଦାଣ୍ଡ ଉଛୁଳି ପଡୁଛି, ସୋରିଷଟାଏ ପକେଇବାକୁ ବି ସ୍ଥାନ ନାହିଁ। ତିନି ରଥରେ ତିନି ଠାକୁରମାନେ କେଡ଼େ ସୁନ୍ଦର ଦେଖାଯାଉଛନ୍ତି। ପ୍ରଭୁ ପ୍ରଭୁ, ଏ ନେତ୍ର ମୋର ପବିତ୍ର ହେଲା, ପ୍ରଭୁ ପବିତ୍ର ହେଲା। ମାୟା,
3: ମୁଁ ଏଇଠି ଅଛି ମହାମନ୍ତ୍ରୀ।
2: ସେ ଫୁଲମାଳଟି
3: ଜେମା ଦେଇ ଧରିଛନ୍ତି।
2: ଏଇ ଛେରା ପହଁରା କରିବା ଲାଗି ମୁଦିରସ୍ତ ଗଜପତିଙ୍କ ହାତକୁ ଚନ୍ଦନ ଆଉ ସୁବର୍ଣ୍ଣ ସମାର୍ଜନୀ ବଢେଇଦେଲି। ନନ୍ଦିଘୋଷ ରଥ ଆଡ଼କୁ ମଣିମା ଅଗ୍ରସର ହେଉଛନ୍ତି। ଏଇ ଏଇ ସେ ସୁବର୍ଣ୍ଣ ସୁଯୋଗ। ମା ପଦ୍ମାବତୀ, ଆ ଆସ ଆସ ମୋ ସାଥିରେ। ଗଜପତି ମହାରାଜାଙ୍କର ଜୟ ହେଉ।
4: କିଏ ମହାମନ୍ତ୍ରୀ?
2: ହଁ ମଣିମା, ସାଥିରେ ମୋର କାଞ୍ଚି ରାଜଜେମା ପଦ୍ମାବତୀ ଆଉ ତାଙ୍କର ପ୍ରିୟ ସଖୀ ମାୟାବତୀ ମଧ୍ୟ ଆସିଛନ୍ତି।
4: କିନ୍ତୁ ସେମାନେ ଏଠାରେ କାହିଁକି?
2: ମହାରାଜ, ଅତୀତ କଥା ଥରେ ସ୍ମରଣ କରନ୍ତୁ। ଛାମୁ ସେଦିନ କହିଥିଲେ,
4: ସ୍ମରଣ ରଖିବେ ମହାମନ୍ତ୍ରୀ, ସିଂହାସନ ରାଜା ପ୍ରେମିକରଣ, ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
2: ଛାମୁ ଏ କଥା କହିନଥିଲେ?
4: ହଁ କହିଥିଲି ମହାମନ୍ତ୍ରୀ, ଆଉ ମୋର ସେ ଆଦେଶ ଏ ପର୍ଯ୍ୟନ୍ତ ପାଳିତ ହୋଇନାହିଁ କାହିଁକି?
2: ଆଜି ଶୁଭ ଲଗ୍ନରେ ଗଜପତିଙ୍କର ସେଇ ଆଦେଶ ପାଳନ କରିବାକୁ ମୁଁ ଆସିଛି ମହାରାଜ। ଉତ୍କଳର ଭାବି ରାଜରାଣୀ ପଦ୍ମାବତୀଙ୍କୁ କହ ମାୟାବତୀ, ସେ ମହାରାଜଙ୍କ ଗଳାରେ ପୁଷ୍ପମାଳ ପିନ୍ଧି ତାଙ୍କୁ ପତି ରୂପେ ବରଣ କରନ୍ତୁ।
4: ମହାମନ୍ତ୍ରୀ, ଅତିଶୟ ବାର୍ଦ୍ଧକ୍ୟ ହେତୁ ଆପଣଙ୍କର ମତିଭ୍ରମ ଘଟି ନାହିଁ ତ?
2: ବାର୍ଦ୍ଧକ୍ୟରେ ପାଦ ଦେଲିଣି ମଣିମା, ଏହା ସତ୍ୟ, କିନ୍ତୁ ମତିଭ୍ରମ ଘଟି ନାହିଁ, ଏଥିରେ ମୁଁ ଦୃଢ଼ ନିଶ୍ଚିତ। ହସ୍ତରେ ସୁବର୍ଣ୍ଣ ସମାର୍ଜନୀ ଧରି ଛାମୁ କଣ ଆଜି ଜଣେ ଚଣ୍ଡାଳର କର୍ମ କରୁନାହାନ୍ତି?
4: ମହାମନ୍ତ୍ରୀ,
2: ଏତେ ନିକଟରେ ଜଣେ ଶ୍ରେଷ୍ଠ ଚଣ୍ଡାଳ ଥାଉ ଥାଉ ଏ ବୃଦ୍ଧ ମନ୍ତ୍ରୀ ଅନ୍ୟ ଚଣ୍ଡାଳଟିଏ ଖୋଜିବାକୁ କେଉଁଠିକି ଯିବ ମଣିମା? ଚକାଡୋଳାଙ୍କୁ ସାକ୍ଷୀ ରଖି ଛାମୁ ନିଜେ କୁହନ୍ତୁ, ଉପସ୍ଥିତ ସାମନ୍ତ ରାଜାମାନେ କୁହନ୍ତୁ, ସମବେତ ଜନତା କହୁ, ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବର୍ତ୍ତମାନ ଛତ୍ରପତି ସମ୍ରାଟ ନା ଚଣ୍ଡାଳ?
4: ଆପଣଙ୍କର ବୁଦ୍ଧି ଓ କୌଶଳକୁ ମୁଁ ପ୍ରଶଂସା କରି ରହିପାରୁନି ମହାମନ୍ତ୍ରୀ। ଆପଣଙ୍କର ଭଳି ଚତୁର ମନ୍ତ୍ରୀକୁ ଲାଭ କରି ଗଜପତି ସିଂହାସନ ମୋର ଧନ୍ୟ ହେଇଛି।
2: ମଣିମା,
4: ଆପଣ ଆପଣ ପ୍ରକୃତରେ ବୁଦ୍ଧିମାନ। ହେ ପ୍ରଭୁ ଚକାଡୋଳା, ସବୁ ତୁମରି ଇଚ୍ଛା, ପ୍ରଭୁ ସବୁ ତୁମରି ଇଚ୍ଛା।
2: ଆଉ ବିଳମ୍ବ କାହିଁକି ମା ପଦ୍ମାବତୀ, ଏ ଶୁଭ ଲଗ୍ନରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଗଜପତିଙ୍କ ଗଳାରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଜୀବନ ସାଥୀ ରୂପେ ବରଣ କର ମା। କାଞ୍ଚି ଜେମାଙ୍କୁ ପାଛଟି ଆଣ ମାୟା।
3: ଆସ ଜେମା, ଆସ।
1: ଜୟ ଚଣ୍ଡାଳ ଦେବତା ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।